ଆକାଶବାଣୀ ବ୍ରହ୍ମପୁର ଆଜି ସୋମବାର 1948 ଶକାବ୍ଦ ଜ୍ୟେଷ୍ଠ ମାସର ଅଷ୍ଟଦଶତମ ଦିବସ ଇଂରାଜୀ 2026 ମସିହା ଜୁନ୍ ମାସ 8 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:58:50 କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ସାଦର ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନର ପ୍ରାତଃ ପ୍ରସାରଣ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ଏବଂ ଆକାଶବାଣୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି।

ସତ୍କର୍ମ ପ୍ରାପ୍ତି ପାଇଁ ପ୍ରାର୍ଥନା କରିବା ସେହି ସର୍ବମଙ୍ଗଳଙ୍କୁ ଆମର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି ମାଧ୍ୟମରେ। ସଙ୍ଗୀତାଞ୍ଜଳିର ପ୍ରଥମ ଅଞ୍ଜଳିଟିକୁ ନେଇଛୁ ଗୀତାରାଣୀ ଦାସଙ୍କ କଣ୍ଠରେ।

ଶ୍ରୋତା ବନ୍ଧୁ, ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ସଙ୍ଗୀତାଞ୍ଜଳିର ଭକ୍ତିଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ଗୀତାରାଣୀ ଦାସ, ପ୍ରଫୁଲ୍ଲ କର, ତୃପ୍ତି ଦାସ, ସିଦ୍ଧାର୍ଥ ମିଶ୍ର ଏବଂ ଝୁମ୍କି ରଥ। ଗୀତଗୁଡ଼ିକୁ ରଚନା କରିଥିଲେ ଭଗବାନ ନାୟକ, ରଘୁନାଥ ରାଉତ, କାଳିଚରଣ ପଟ୍ଟନାୟକ, ଶଙ୍କର୍ଷଣ ମହାପାତ୍ର ଏବଂ ପୁରାତନ ରଚନାରୁ। ଶ୍ରୋତାବନ୍ଧୁ, ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଆଜିର ଦିନଟିର ପ୍ରତିଟି ମୁହୂର୍ତ୍ତ ମଙ୍ଗଳମୟ ହେବା ସହିତ ସୁଖ ଶାନ୍ତିରେ ଭରିଯାଉ, ଏହି କାମନା ସହିତ ଶେଷ କଲୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ। ସମୟ 6:35 ହେବାକୁ ଯାଉଛି। ଶୁଣନ୍ତୁ ଅନୁଚିନ୍ତା ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଆପଣ ବି ଦେଖିଥିବେ ଏ ଦୃଶ୍ୟ। ବିପୁଳ ଆଲୋକ ଯେମିତି ଅପେକ୍ଷା କରିଥାଏ, ମେଘ ହଟିଗଲେ ସେ ଅଜାଡ଼ି ହୋଇପଡ଼େ ଆମ ଉପରେ। କେତେ ସୁନ୍ଦର ଏ ଦୃଶ୍ୟ। ସେଇଭଳି ହେଉଛି ଆମର ଚେତନା। ସେ ଆମ ଭିତରେ ହିଁ ଥାଏ, କିନ୍ତୁ ଟିକେ ଉପର ସ୍ତରରେ ଥାଏ। ଆମେ ଥାଉ ତଳେ, ମଝିରେ ଥାଏ ମଇଳା ଚିତ୍ତ। କେମିତି ପଡ଼ିବ ଆମ ଉପରେ ଚେତନାର ଆଲୋକ? ବିପୁଳ ଚେତନା ଏ ବିଶ୍ୱର ସମସ୍ତ ଆଲୋକ ଆଉ ଆଶୀର୍ବାଦ ନେଇ ଅପେକ୍ଷା କରିଛି ଆମକୁ ଆଲୋକିତ କରିବା ପାଇଁ। ବାଧକ ହେଉଛି ଆମର ଅଶୁଦ୍ଧ ଚିନ୍ତାମାନଙ୍କର ମେଘଖଣ୍ଡମାନ। ତାକୁ ହଟେଇଦେଲେ ସେ ଆଲୋକପୁଞ୍ଜ ଆମ ଉପରେ ଝରି ପଡ଼ିବ। ସେଥିପାଇଁ ଆମର ମୁନିଋଷିମାନେ ପ୍ରାର୍ଥନା କରୁଥିଲେ, ମୋତେ ଅନ୍ଧାରରୁ ଆଲୋକ ଆଡ଼କୁ ନିଅ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର ଷାଠିଏତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର ଷାଠିଏତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁଭାଷ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ଅରବିନ୍ଦ ମୁଦୁଲି, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 kg ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508। ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203,

0: ତିନିଶହ 39, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416, ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ୍ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସ୍ତରୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗ ସୂଚନାରେ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ପ୍ରବଳ ଅତିପ୍ରବଳ ଗୁଳୁଗୁଳିର ସମ୍ଭାବନା ରହିଛି ଏବଂ ତା ସହିତ ସ୍ଥାନେ ସ୍ଥାନେ କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: आकाशवाणी संप्रति वार्ता श्रूयन्ताम् प्रवाचकः पुनीत त्रिपाठी। अथ वार्ताः। अष्टमः भारत इंडोनेशिया संयुक्त आयोगस्य उपवेशनम् ह्यः नवदिल्ल्यां सम्पन्नम्। विदेशमन्त्रिणा डॉ एस जयशंकरेण तस्य इंडोनेशिया देशस्य समकक्षीयेण सुगियोनो इत्यनेन च सभायाः साध्यक्षता कृता। भारत इंडोनेशिया देशौ राजनैतिक रक्षा सुरक्षा समुद्रीय व्यापार निवेशः औषधीय स्वास्थ्य सेवाः डिजिटल ऊर्जा संपर्कः अंतरिक्षम शिक्षा दूतावास संस्कृति क्षेत्रम इत्यादीनां विविध क्षेत्रेषु सहकारं सुदृढं कर्तुं चर्चितवन्तौ। उभौ नेतारौ परस्पर हितानां क्षेत्रीयस्य वैश्विकस्य च विषयेपि विचाराणाम् आदान प्रदानम्।

0: ଅନୁକୂଳ ରହିଛି। ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବର୍ଷା ବଢ଼ିବା ସହ ଗ୍ରୀଷ୍ମ ପ୍ରକୋପରୁ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 41.7 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଜିର ମହୋଷଧି କାଲିର ବିଷୟ। ଆଲୋଚକ ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: ଆଜିର ଆଲୋଚ ବିଷୟ ହେଉଛି ଆଜିର ମହୌଷଧି କାଲିର ବିଷ। କଥାଟା ଅଡୁଆଡୁଆ ଲାଗୁଛି, ହିତକାରୀ ଔଷଧଟା ପୁଣି ବିଷ ହେଇଗଲା କେମିତି? ହଁ ଆଜ୍ଞା, ଗବେଷଣା ଆଧାରରେ ଏକଥାର ସତ୍ୟାସତ୍ୟ ଉପଲବ୍ଧି ହେଲାଣି, ଆଉ ସେଇଥିପାଇଁ ଆମ ଜୀବନଶୈଳୀର ପରିବର୍ତ୍ତନର ଆବଶ୍ୟକତା ହିଁ ପଡ଼ିଲାଣି। ଆସନ୍ତୁ କଥାର ଭିତରୀ ରହସ୍ୟଟା ଖୋଜି ଦେଖିବା। ଗୋଟେ ସାଧାରଣ ଔଷଧ ହେଲା ଡାଇକ୍ଲୋଫେନାକ୍। କାହାର ଆଜ୍ଞା ମୁଣ୍ଡ ବିନ୍ଧୁନି, ଅଣ୍ଟା ବଥା କାହାର ହେଉନି, ଦେହ ହାତ ଘୋଳେଇ ହେଉନି କାହାର, ଆଉ ଏ ବେମାରୀର ସର୍ବନିମ୍ନ ସହଜ ସରଳ ନିରାକରଣ ପାଇଁ ଆମ ଭିତରୁ ଅନେକ ଆମେ ଦୌଡ଼ି ଯାଉଛୁ ପାନ ଦୋକାନ କିମ୍ବା ଔଷଧ ଦୋକାନକୁ, ବଟିକାଟେ କିଣି ତତ୍କ୍ଷଣାତ୍ ଖାଇଦେଉଛୁ, ଭୋଗିବାର ରକ୍ଷା ପାଉଛୁ ଅଥବା ଭବିଷ୍ୟତରେ ଭୋଗିବାର ବାଟ ଫିଟେଇ ଦେଉଛୁ। ଆପଣମାନଙ୍କୁ ଗୋଟେ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଆଉ ଭୟ

0: ଶିଶୁଟିକୁ ନଷ୍ଟ କରିଦେଉଛି। ସେମିତି ଆନାଲଜିନ୍ ବଟି କାଟେ ମୁଣ୍ଡ ବଥା ଔଷଧ ଖାଲି ପେଟରେ ଖାଇଲେ କେତେବେଳେ ଅନ୍ତନ ବି କଣା ହେଇଯାଉଛି, ବହୁ ଦିନ ଧରି ଖାଇଲେ କିଡ଼ନୀଟା ନଷ୍ଟ ହେଇଯାଉଛି। ଏସବୁ ଆଖି ଆଗରେ ରଖି କେତେଟା ଔଷଧ ଆଜି ବିଦେଶ ନିଷିଦ୍ଧ କରିଦେଲେଣି। ଟିକେ ଡେରିରେ ହେଲେ ମଧ୍ୟ ଆମ ଦେଶରେ ଆମେ ମଧ୍ୟ ସେସବୁକୁ ଆଉ ଖାଉନାହୁଁ। ଆମର ଏ ତର୍ଜମାକୁ ମୋଟାମୋଟି ଭାବେ ଲକ୍ଷ୍ୟ କଲେ ଗୋଟିଏ କଥା ଆମ ଆଖିକୁ ଜଳ ଜଳ ଦିଶୁଛି, ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ସେବନ କରିବା କଥା ନୁହେଁ, କାରଣ ସେ ଜାଣିଛନ୍ତି କିଏ କେବେ କଣ କ୍ଷତି ଲାଭ କରିବ। ଆଉ ଡାକ୍ତର ବନ୍ଧୁଙ୍କୁ ମଧ୍ୟ ବିନମ୍ର ଅନୁରୋଧ, ସେ ରୋଗୀକୁ ପରାମର୍ଶ ଦେଲାବେଳେ ଗୋଟିଏ ଔଷଧର ସୁଦୂର ପ୍ରସାର ଭୟାବହତା ସମୟରେ ତାକୁ ଚେତେଇ ଦିଅନ୍ତୁ। ଖାଲି ପଦେ କଥା, ଆଜ୍ଞା ଦେଖନ୍ତୁ ଏ ଔଷଧ ଯଦି ଆପଣ ବହୁତ ଦିନ ଧରି ଖାଆନ୍ତି ଏହା ଅସୁବିଧା ହେଇପାରେ, ତେଣୁ ଆପଣ ଯାହା ବି କରିବେ ଡାକ୍ତରଙ୍କୁ ପଚାରି ଖାଇବେ। ଏତକ ନ କଲେ ଆଜି ଆଜ୍ଞା ଯାହା ଆପଣଙ୍କୁ ମହୌଷଧ ଭଳି ମନେ ହେଉଛି, କାଲି ସେଇ ଜିନିଷଟା ଆପଣଙ୍କ ପାଇଁ ଯାହା ବିଷ ନ ପାଳିଯିବ ଏ କଥା କହିହବନି।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆଜିର ମହୋତ୍ସବ କାଲିର ବିଷୟ। ଆଲୋଚକ ଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତ ମହାକାଶ ଅର୍ଥନୀତି। ଏନ୍ଟିଏ ପକ୍ଷରୁ ପ୍ରକାଶ ପାଇଲା ନିଟ୍ UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଜନସହଯୋଗ, ନବସୃଜନ, ଉଦ୍ୟମିତା ଏବଂ ସାମୂହିକ ସଂକଳ୍ପ ମାଧ୍ୟମରେ ସାକାର ହୋଇପାରିବ। ନୂଆଦିଲ୍ଲୀରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ବିର୍ଲା କହିଛନ୍ତି ଭାରତର ବିକଶିତ ରାଷ୍ଟ୍ର ହେବାର ଯାତ୍ରା ସମାବେଶୀ ବିକାଶ, ସାମାଜିକ ଉତ୍ତରଦାୟିତ୍ୱ ଏବଂ ସକ୍ରିୟ ନାଗରିକ ସହଯୋଗ ଦ୍ୱାରା ନିର୍ଦ୍ଦେଶିତ ହେବା ଆବଶ୍ୟକ। ଯୁବକମାନଙ୍କ ଭୂମିକା ସମ୍ପର୍କରେ ଶ୍ରୀ

ଏକମାତ୍ର ବିକଳ୍ପ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀରେ ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଏବଂ ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଆଲୋଚନା ପରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ମଧ୍ୟରେ ଦୃଢ଼ ସଭ୍ୟତାଗତ ସମ୍ପର୍କ ରହିଛି ଏବଂ ଭାରତ ଇଣ୍ଡୋନେସିଆ ବ୍ୟାପକ ରଣନୈତିକ ସହଯୋଗ ଉଭୟ ଦେଶର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଦୃଢ଼ କରିପାରିଛି। ଉଭୟ ନେତା ଅଷ୍ଟମ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ସ୍ତରୀୟ ବୈଠକରେ ସହ ଅଧ୍ୟକ୍ଷତା କରି ଭାରତ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ସମେତ ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଓ ନିବେଶ, ଔଷଧ ଓ ସ୍ୱାସ୍ଥ୍ୟସେବା, ଡିଜିଟାଲ ଶକ୍ତି, ସଂଯୋଗୀକରଣ, ମହାକାଶ ଓ ଶିକ୍ଷା ଆଦି କ୍ଷେତ୍ରର ବିକାଶ ନେଇ ଆଲୋଚନା ହୋଇଛି। ଗତବର୍ଷ ଜାନୁଆରୀରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ବୈଠକ କରିବା ସହ ଉଭୟ ନେତା ସହଯୋଗ ବୃଦ୍ଧି ଲାଗି ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକରେ ସ୍ଥାପିତ ହୋଲ୍ଡିଂ ସେଣ୍ଟରରୁ 4,800 ଅବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଛି।

ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଜନସହଯୋଗ, ନବସୃଜନ, ଉଦ୍ୟମିତା ଓ ସାମୂହିକ ସଂକଳ୍ପ ମାଧ୍ୟମରେ ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ, କହିଲେ ଲୋକସଭା ବାଚସ୍ପତି। ଆସନ୍ତା 7-8 ବର୍ଷ ମଧ୍ୟରେ $45 ବିଲିୟନ୍ ବୃଦ୍ଧି ପାଇବ ଭାରତର ମହାକାଶ ଅର୍ଥନୀତି। ଏନ୍ଟି ପକ୍ଷରୁ ପ୍ରକାଶ ପାଇଲା ନିଟ୍ UG 2026 ପୁନଃ ପରୀକ୍ଷା ସୂଚୀ। ଦେଶର 551 ଓ ବିଦେଶର 41 ସହରରେ ଆସନ୍ତା 21 ତାରିଖରେ ହେବ ପରୀକ୍ଷା। ଭାରତର ଆକ୍ଟ ଇଷ୍ଟ ନୀତିରେ ଇଣ୍ଡୋନେସିଆ ଏକ ପ୍ରମୁଖ ସ୍ତମ୍ଭ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ପଶ୍ଚିମବଙ୍ଗରୁ 4,800 ବୈଧ ପ୍ରବାସୀଙ୍କୁ ବାଂଲାଦେଶ ପଠାଯାଇଥିବା ସୂଚନା। ସମ୍ବାଦ ଶେଷ ହେଲା।

ଶ୍ରୋତବନ୍ଧୁ ଏପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର। ସମୟ ସକାଳ 7:25। ଶୁଣନ୍ତୁ ସଙ୍ଗୀତର କାର୍ଯ୍ୟକ୍ରମ ବିଚିତ୍ରା। ପ୍ରଥମେ ନେଇଛୁ ଭିକାରୀ ବଳଙ୍କ କଣ୍ଠରେ ଭଜନଟିଏ।

0: ଶ୍ରୋତାବନ୍ଧୁ ଶୁଣିଲେ ସଙ୍ଗୀତର ବିଚିତ୍ରା କାର୍ଯ୍ୟକ୍ରମ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ବ୍ରହ୍ମପୁର ସମୟ 7:55 ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ କେତୋଟି ସୂଚନା।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବା ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: আচ্ছা দাসবাবু, আপনার ঘরটা
1: 1970
2: ଶ୍ରୀବନ୍ଧୁ ଶୁଣିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବ୍ରହ୍ମପୁର ସମୟ ସକାଳ 9:00 ହେବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ।

ବା କୁହନ୍ତୁ ସେ ପିଲା ହେଉ ବା ବୁଢ଼ା ହେଉ, ପୁଅ ହେଉ ବା ଝିଅ ହେଉ, ସମସ୍ତେ କୌଣସି ନା କୌଣସି ପ୍ରକାର ନିଶାର ଅବସ୍ଥାରେ ଥାଉଛନ୍ତି ବା କୌଣସି ପ୍ରକାର ନିଶାର ଅଭ୍ୟାସ ବି ସେମାନେ କରୁଛନ୍ତି। କାରଣ କିଛି ବି ନଥାଉଛି। ଯଦି ଆମେ ପ୍ରକୃତରେ ଭାବିବା, କାରଣ ସେମିତି କିଛି ଗଭୀର କାରଣ ନଥାଏ କିମ୍ବା ସିରିୟସ୍ କାରଣ ନଥାଏ, କିନ୍ତୁ ସେମାନେ କହନ୍ତି ମୁଁ ବହୁତ ବଡ଼ ଟେନସନ୍ରେ ଅଛି, ବହୁତ ବଡ଼ ସମସ୍ୟା ଭିତରେ ଅଛି, ଆଉ ସେହି ସମସ୍ୟାକୁ ଦୂର କରିବାର ଏକମାତ୍ର ଉପାୟ ହେଉଛି ନିଶା ସେବନ। ପ୍ରକୃତରେ ଆଗରୁ ଘରେ ଲୋକମାନେ ପାନ ଖାଇବାର ଆରମ୍ଭ କରିଥିଲେ, କିନ୍ତୁ ସେମାନେ ଆଜି ଯେଉଁ ପିଲାମାନେ ଖାଉଛନ୍ତି ସେମାନେ ପାନର ମହତ୍ତ୍ୱଟା ବୁଝୁନାହାନ୍ତି। ପାନ କାହିଁକି ଖାଉଥିଲେ? ଖାଇବା ପରେ ପାନ ପତ୍ର ଖାଇଲେ ତାର ରସ ଦ୍ୱାରା ହଜମ ଶକ୍ତି ବଢ଼ିଥାଏ। ତା ଛଡ଼ା ଆଜିକାଲି ଆମେ ଯେଉଁ ବିଭିନ୍ନ ଲୋକଙ୍କଠାରେ ଦେଖୁଛେ, ପ୍ରାୟତଃ ପ୍ରତ୍ୟେକଙ୍କଠାରେ ଦେଖୁଛେ ୟୁରିକ୍ ଏସିଡ଼। ପାନପତ୍ରର ରସରେ ଏମିତି ଏକ ଗୁଣ ଅଛି ଯାହାକି ୟୁରିକ୍ ଏସିଡ଼କୁ ମଧ୍ୟ ମାରିଥାଏ। ତେଣୁ ସେତେବେଳେ ଯୁଗରେ ପାନପତ୍ରର ଅନେକ ଉପକାରିତା ରହିଥିବାରୁ ଖାଇବା ପରେ ପାନ ଖାଉଥିଲେ, କିନ୍ତୁ ସେଗୁଡ଼ାକ ମଧ୍ୟ ଧୀରେ ଧୀରେ ନିଶା ବୋଲି ତାକୁ ମଧ୍ୟ ଗଣିତ କରାଗଲା। କାରଣ ସେତେବେଳେ କେବଳ ପାନରେ ଗୁଆ ଟିକେ କିମ୍ବା ସାଧାରଣ ଅଳେଇଚ ଟିକେ ଖାଉଥିଲେ, କିନ୍ତୁ ଆଜିକାଲି ତାହା ଭିତରେ ବିଭିନ୍ନ ପ୍ରକାର ଜିନିଷ ମଧ୍ୟ ପଡ଼ୁଛି ଯେଉଁଟାକି ନିଶାର ନାମ ନେଉଛି। ଶ୍ରୋତାବନ୍ଧୁ, ଏ ପରିପ୍ରେକ୍ଷୀରେ ଆସନ୍ତୁ ଶୁଣିବା ଗୀତଟିଏ। ନିଛୁ ତିଶ୍ରୀ ମଞ୍ଜିଲ ଚଳଚ୍ଚିତ୍ରରୁ ଗାଇଛନ୍ତି ଆଶା ଭୋସଲେ।

ବେଳେ ଆମର ପାଣିପାଗ ଏତେ ଅନୁକୂଳ ଥିଲା ବା ଆମ ଭାରତ ଦେଶର ପାଣିପାଗ ଏତେ ଅନୁକୂଳ ଥିଲା ଯେ ପାନପତ୍ର ଭଲ ଆଦାୟ ମଧ୍ୟ ହେଉଥିଲା। ତେଣୁ ଯେଉଁମାନେ ଆଦାୟ କରୁଥିଲେ ବା ଯେଉଁମାନେ ତାକୁ ନେଇ ବିକୁଥିଲେ ସେମାନେ ମଧ୍ୟ ଲୋକମାନେ ପାନ ଖାଇବା ଦ୍ୱାରା ତାଙ୍କର ଚଳଣି ମଧ୍ୟ ହେଉଥିଲା। କିନ୍ତୁ ଯେହେତୁ ଆଜିକାଲି ପାନପତ୍ରର ଚାହିଦା ମଧ୍ୟ କମିଯାଇଛି କାରଣ ଧୀରେ ଧୀରେ ପାଶ୍ଚାତ୍ୟ ସଭ୍ୟତା ଆମ ଦେଶକୁ ଆସିଛି। ତେଣୁ ଦେଖିବେ ପ୍ରାୟତଃ ପ୍ରତି ଦୁଇ ଜଣଙ୍କ ଭିତରେ ଜଣେ ଲୋକଙ୍କର ୟୁରିକ୍ ଏସିଡ୍ ହାଇ ଥିବ କାରଣ ଖାଇବା ପରେ ପାନପତ୍ର ସେମାନଙ୍କୁ ଖାଇବା ନିହାତି ଦରକାର। ବେଳେବେଳେ ଡାକ୍ତରମାନେ ପରାମର୍ଶ କରନ୍ତି ପାନପତ୍ରର ରସ ଏଠି ବହୁତ ଭଲ କାମ ଦିଏ, କିନ୍ତୁ ଯେତେବେଳେ ପାଶ୍ଚାତ୍ୟ ସଭ୍ୟତା ଆସିଲା ପାନ ପ୍ରତି ଲୋକଙ୍କର ଇଚ୍ଛା କମିଗଲା, ଅନ୍ୟ ପ୍ରକାର ନିଶା ସେମାନେ ସେବନ କରିବାରେ ଲାଗିଲେ, ଏପରିକି ଯୁବ ବୟସର ପିଲାମାନେ ମଧ୍ୟ। ହଁ ଶ୍ରୋତା ବନ୍ଧୁ, ଗୀତଟିଏ ନେଇଛୁ ଆଶା ଭୋସଲେ ଏବଂ ସାଥୀଙ୍କ କଣ୍ଠରେ, ଚଳଚ୍ଚିତ୍ର ହରେ ରାମା ହରେ କୃଷ୍ଣା।

ଶ୍ରୋତାବନ୍ଧୁ ଯେଉଁମାନେ ନିଶାର ଜଗତରେ ରୁହନ୍ତି ସେମାନେ ଜଗତର ଅନ୍ୟ ସବୁ ଘଟଣା ବା କଥାବାର୍ତ୍ତାଠାରୁ ଦୂରରେ ରୁହନ୍ତି, ସେମାନଙ୍କୁ ଆଉ କିଛି ବି ଭଲ ଲାଗେନି। ତେଣୁ ଶ୍ରୋତାବନ୍ଧୁ, ଆମେ ନିଜକୁ ସମୟ ସହିତ ତାଳ ଦେଇ ଚାଲିବା, ପରିବାର ସହିତ ମିଶିକି ଚଳିବା, ସମାଜର ଉନ୍ନତିରେ ନିଜକୁ ସାମିଲ କରିବା, ନାହିଁକି ଆମେ ନିଶା ସେବନ କରିବା, ନିଜର ଆଉ ଅନ୍ୟର ବି କ୍ଷତି କରିବା, ସେମିତି କେବେ ବି କରିବାନି। ଆଉ ଏକ ଗୀତ ଶୁଣିବା। ନସିବ ଚଳଚ୍ଚିତ୍ରରୁ ମହମ୍ମଦ ରଫି, ଋଷି କପୁର ଏବଂ ଅମିତାଭ ବଚ୍ଚନଙ୍କ କଣ୍ଠରେ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଶ୍ରୋତବନ୍ଧୁ ଶୁଣିଲେ ତ, ନିଶାର ପ୍ରଭାବ ଏତେ ଯେ ଭାଇ ଭାଇର କଥା ମଧ୍ୟ ଶୁଣିବା ପାଇଁ ତା ପାଖରେ ସମୟ ନାହିଁ। ରାତିରୁ ସକାଳ ପାଇଯାଏ, ସମୟ ମଧ୍ୟ ଜଣାପଡ଼େନି। ଶ୍ରୋତବନ୍ଧୁ, ଆମେ ଦେଖୁଛେ ଆଜିର ସମାଜରେ ଅନେକ କିଛି ଦୁର୍ଘଟଣା, ଅନେକ କିଛି ଅଶାନ୍ତି କେବଳ ଏଇ ନିଶା ସେବନ ଯୋଗୁଁ ହୋଇଥାଏ। ତେଣୁ ଶ୍ରୋତବନ୍ଧୁ, ଆମେ ସେସବୁ ଅଶାନ୍ତି, ସେସବୁ ଦୁର୍ଘଟଣାକୁ ରୋକିବା ପାଇଁ ପ୍ରଥମେ ଆମ ନିଜ ଉପରେ ସନ୍ତୁଳନ ରଖିବାକୁ ହେବ, ନିଶାଠାରୁ ନିଜକୁ ଦୂରେଇ ରଖିବାକୁ ହେବ। ଶୁଣିବା ଆଉ ଏକ ଗୀତ, କିଶୋର କୁମାର ଏବଂ ହେମା ମାଳିନୀଙ୍କ ମିଳିତ କଣ୍ଠରେ, ଚଳଚ୍ଚିତ୍ର ହାର କି ସଫାଇ।
2: ପିନେ ବାଲକ

0: କାଲି ରୋଜଗାରକ୍ଷମ ହୁଅନ୍ତୁ।
1: ଶ୍ରୋତାବନ୍ଧୁ ଶୁଣିଲେ ତ କିଶୋର କୁମାର କେତେ ସୁନ୍ଦର ଭାବରେ ଗାଇ ବୁଝାଇଛନ୍ତି ଯେ ନିଶା କରିବାର କେତେ ପ୍ରକାର ବାହାନା ଥାଉଛି, କାହା ପାଖରେ କେଉଁ ପ୍ରକାର ବାହାନା। ଆଜିକାଲି ଆପଣ ଦେଖିବେ ବହୁତ କମ୍ ବୟସର ପିଲାମାନେ ମଧ୍ୟ ନିଶାଗ୍ରସ୍ତ ହେଉଛନ୍ତି, ଆଉ ସେମାନଙ୍କୁ ଯଦି ଆମେ ପଚାରିବା ସେମାନେ କହିବେ ଆମର ବହୁତ ବଡ଼ ଟେନସନ୍, ବହୁତ ବଡ଼ ସମସ୍ୟା, ଯାହାର କି ସମାଧାନ କେବଳ ନିଶା ସେବନ। ଶ୍ରୋତା ବନ୍ଧୁ, ନିଶା ସେବନ କରିବା ପରେ ଆଉ କ'ଣ ବା ଉତ୍ତର ସେମାନେ ଦେବେ? କିଛି ନା କିଛି ତ ବାହାନା କହିବେ। ଆସନ୍ତୁ ଯିବା ଆଉ ଏକ ଗୀତ, କିଶୋର କୁମାରଙ୍କ କଣ୍ଠରେ, ଚଳଚ୍ଚିତ୍ର ଡନ୍।

ଆମେ ଯଦି ନିଶା ସେବନ କରିବା, ନିଜର କ୍ଷତି କରିବା ଦ୍ୱାରା ଆମେ ଅନ୍ୟର ପରିବାରର ମଧ୍ୟ କ୍ଷତି କରୁଛେ। ତେଣୁ ଶ୍ରୋତାବନ୍ଧୁ, ଆମେ ନିଜକୁ ସୁରକ୍ଷିତ ରଖିବା ସହିତ ସମାଜକୁ ମଧ୍ୟ ସୁରକ୍ଷା ଦେବା, ଆଉ ନିଶା ସେବନ କରିବା ନାହିଁ। ଆଉ ଏକ ଗୀତ ଶୁଣିବା, ଓଡ଼ିଆ ଚଳଚ୍ଚିତ୍ର ସହରୀ ବାଘରୁ। ମିଳିତ ଭାବରେ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ ଏବଂ ଅନ୍ନପୂର୍ଣ୍ଣା।

0: ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା, ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
2: ମେସିନ୍ରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡସ୍ମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଶ୍ରୋତବନ୍ଧୁ, ଆମେ ଦେଖୁଛେ ସମାଜରେ ଘଟୁଥିବା ଛୋଟ ବଡ଼ ଘଟଣା, ଛୋଟ ଛୋଟ ଘଟଣାଠାରୁ ବଡ଼ ବଡ଼ ଘଟଣା ମଧ୍ୟ ଅନେକ କାରଣ ନିଶା ସେବନ ଯୋଗୁଁ ହୋଇଥାଏ। ସେ ପାରିବାରିକ ଅଶାନ୍ତି ହେଉ ବା ରାସ୍ତାଘାଟର ଦୁର୍ଘଟଣା ହେଉ ବା ସେ ଯାହା କିଛି ବି ହେଉ, କିନ୍ତୁ ଶ୍ରୋତବନ୍ଧୁ ନିଶା ସେବନ ଦ୍ୱାରା ଯଦି ଏତେ ବଡ଼ ବଡ଼ କ୍ଷତି ହୋଇଥାଏ, କିମ୍ବା ଆମେ ଯଦି ସମାଜ ପଢ଼ିବା, ସକାଳୁ ଉଠି ଯଦି ଖବରକାଗଜ ପଢ଼ିବା କିମ୍ବା TV ଲଗାଇବା, ବେଳେବେଳେ ଆପଣମାନେ ଦେଖିଥିବେ ଚଳଚ୍ଚିତ୍ର ଦେଖିବାକୁ ଗଲେ ସିନେମା ହଲ୍ରେ ମଧ୍ୟ ମଝିରେ ସେ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ଆଡ଼ଭର୍ଟାଇଜମେଣ୍ଟ ମଧ୍ୟ ଦେଖାଯାଏ। ସେସବୁ ଦେଖିଲେ ଆମେ ଜାଣୁଛେ ଯେ ନିଶା ସେବନ ଦ୍ୱାରା କେତେ ମାରାତ୍ମକ ଘଟଣା ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଖାଲି ଯେ ଶାରୀରିକ କଷ୍ଟ ଆମେ ପାଉନେ, ତାଦ୍ୱାରା ଅନେକ ଆମର ସଞ୍ଚୟ ମଧ୍ୟ କ୍ଷତି ହେଉଛି। କେତେ କଷ୍ଟ କରୁଛେ ଆମେ ସେଇ ସଞ୍ଚୟ ଟିକେ ପାଇଁ, ସେଇ ଅର୍ଥକୁ ଆମେ ଯୋଗାଡ଼ କରିବା ପାଇଁ। ଯଦି ଆମେ ଅର୍ଥ ଯୋଗାଡ଼ କରିବା ପାଇଁ କଷ୍ଟ କରୁଛେ, ତାହେଲେ କ'ଣ ପାଇଁ? ପରିବାର ଚଳିବା ପାଇଁ ବା ନିଜର ପେଟ ପୋଷିବା ପାଇଁ। କିନ୍ତୁ ଯଦି ଆମେ ଏମିତି ନିଶା ସେବନ ଦ୍ୱାରା ଅର୍ଥକୁ ଉଡ଼େଇବା, ପୁଣି ଦେହ ଖରାପ ହେଲେ ଡାକ୍ତରଖାନା ଯାଇ ଚିକିତ୍ସା ହେବା, ଏସବୁ ଜିନିଷ କରିପାରିବା ତ କରିବା ବି ବହୁତ କଷ୍ଟକର। ତେଣୁ ଶ୍ରୋତାବନ୍ଧୁ, ଏସବୁଠାରୁ ଆମେ ଦୂରେଇ ରହିବା, ଯେତେ ସମ୍ଭବ ପାରିବା

ଆମର ଗୋଟିଏ କଥାରେ ଅଛି, ଝିମିଟି ଖେଳରୁ ମହାଭାରତ। କାହିଁକି ଆମେ ସେ ଟିକିଏ ବି ଅଭ୍ୟାସ କରିବା ବା ସାଙ୍ଗସାଥି ମାନେ ମଜାରେ ଖୁସିରେ ନିଶା ପ୍ରତି ଯିବା? ନିଶା ଛଡ଼ା ଆହୁରି ଅନେକ କିଛି ଜିନିଷ ଅଛି ଯାହାକୁ ନେଇ ଆମେ ଖୁସି କରିପାରିବା। ଶୁଣିବା ଆଉ ଏକ ଗୀତ, ଚଳଚ୍ଚିତ୍ର ଗଙ୍ଗା ଯମୁନା ସରସ୍ୱତୀ, କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ପଙ୍କଜ ଉଦାସ।

କିନ୍ତୁ ଶ୍ରୋତା ବନ୍ଧୁ, ଆଜିକାଲି ଆମେ ଦେଖୁଛେ ଯେଉଁଠି ଚାରିଜଣ ମିଶୁଛନ୍ତି, ସେ ଅଳ୍ପ ବୟସ୍କ ହେଉ କିମ୍ବା ଟିକିଏ ପ୍ରାପ୍ତ ବୟସ୍କ ହେଉ, ପ୍ରଥମେ ସେମାନଙ୍କର ପାର୍ଟି ଆରମ୍ଭ ହେଉଛି କିଛି ନା କିଛି ନିଶା ସେବନରୁ, ଯେମିତିକି ସରବୀ ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ଗାଇଛନ୍ତି।

ଶ୍ରୋତାବନ୍ଧୁ, ଆଜିକାଲି ସମାଜରେ ଆମେ ଅନେକ ପ୍ରକାର ନିଶା ଦେଖୁଛେ, କିନ୍ତୁ ବର୍ତ୍ତମାନ ଗୋଟିଏ ବହୁତ ବଡ଼ ସମସ୍ୟା ହେଇଛି ଯେ ଯୁବଗୋଷ୍ଠୀର ପିଲାମାନଙ୍କର

ଶ୍ରୋତାବନ୍ଧୁ, ସମାଜକୁ ନିଶାମୁକ୍ତ କରିବାକୁ ହେଲେ ଏଇଟା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ। ଯଦି ଆମେ ସମାଜକୁ ନିଶାମୁକ୍ତ କରିପାରିବା ବା ନିଜେ ମଧ୍ୟ ନିଶାରୁ ଦୂରରେ ରହିବା, ତେବେ ଯାଇ ଆମେ ଦେଶ ଉଦ୍ଦେଶ୍ୟରେ କାମ କରିପାରିବା ବା ଦେଶର ମଧ୍ୟ ଆମେ ମଙ୍ଗଳ କରିପାରିବା। ଆସନ୍ତୁ ଆମେ ସମସ୍ତେ ଏକ ହେବା ଆଉ ଆମ ସମାଜକୁ ନିଶାମୁକ୍ତ କରିବା। ଶ୍ରୋତାବନ୍ଧୁ, ଶେଷ ହେଲା ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ବିଷୟ ଭିତ୍ତିକ ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। ଆଜି ଆମେ ବିଷୟ ରଖିଥିଲୁ ନିଶା ନିବାରଣ। ଉପସ୍ଥାପନା କରିଥିଲି ମୁଁ ଗାୟତ୍ରୀ। ଆକାଶବାଣୀ ବ୍ରହ୍ମପୁର, ସମୟ ଦିନ 11:00। ଶୁଣିବା କେତେ ସୁଗମ ସଙ୍ଗୀତ। ପ୍ରଥମେ ଶୁଣିବା ଶ୍ୟାମାମଣି ଦେବୀଙ୍କ କଣ୍ଠରେ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ କଲ୍ ୱିଥ୍ ବିଏଲ୍ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଯାଇ।

0: ଯେମିତି ଆମର କାନରେ ଘିଁ ଘିଁ ସାଉଣ୍ଡ ହେବା, କାନ ନ ଶୁଭିଯିବା, କିମ୍ବା ଗୋଟେ ସାଇଡ୍ ଢଳି ହେଇକି ପଡ଼ିବା, ଏସବୁ ରିଲେଟେଡ୍ ବ୍ରେନ୍ ଟ୍ୟୁମର୍।
1: ତ ଏଇଟା ହେଲା ଆଖି ଆଉ କାନ ସହିତ ବି ଯଦି କିଛି ପ୍ରୋବ୍ଲେମ୍ ହଉଛି ତ ଏଇଟା ରିଲେଟ୍ କରିପାରିବ କି ବ୍ରେନ୍ ଟ୍ୟୁମର୍। ଆଉ ଯଦି ଦୀର୍ଘ ସମୟ ଧରି କହିଲେ ମୁଣ୍ଡ କଥା ହଉଛି, ମାନେ କେମିତି ଆମେ ସିଏ ଗୋଟେ ସାଇନ୍ ଦବ କି
0: ନାଇଁ, ଯଦି ପର୍ସିଷ୍ଟାଣ୍ଟ ହେଡେକ୍ ରହୁଛି, ଯୋଉଟାକି କେତେଟା ହେଡେକ୍ ଆମର ମାଇଗ୍ରେନ୍ ଯୋଗୁଁ ହେଇପାରେ କିମ୍ବା ଫ୍ରଣ୍ଟାଲ ହେଡେକ୍ ସାଇନୋସାଇଟିସ୍ ଯୋଗୁଁ ହେଇପାରେ, ଯୋଉଟାକି ମେଡିକେସନ ଦେଲେ ଗ୍ରାଜୁଆଲି ରିକଭର କରିବେ। ବଟ୍ ବ୍ରେନ୍ ଟ୍ୟୁମର୍ ହେଡେକ୍ଟା ଅନ୍ ଆଣ୍ଡ ଅଫ୍ ଥାଏ, ଆପଣ କିଛି ଦିନ ରହିଲା ପରେ ପୁଣି ଏଗେନ୍ ହେଡେକ୍। ବହୁତ ପେସେଣ୍ଟ ମୁଁ ଦେଖିଛି ଯୋଉଟାକି ହେଡେକ୍ ହୁଅନ୍ତି, ୟଙ୍ଗ ମେଲ୍ ଫିମେଲ୍ ହେଡେକ୍ କମ୍ପ୍ଲେନ୍ କରନ୍ତି, ଘର ଲୋକ କହେ ପାଠ ପଢ଼ୁନୁ, ଇଏ କରୁ, ନେଗ୍ଲେକ୍ଟ କରିଦିଅନ୍ତି। ମୁଁ ସ୍ପେଶାଲି ସେଇ ଲୋକଙ୍କର ଫ୍ୟାମିଲିକୁ କହିବି, ଯେଉଁମାନେ ପର୍ସିଷ୍ଟାଣ୍ଟଲି ହେଡେକ୍ କମ୍ପ୍ଲେନ୍ କରୁଛନ୍ତି, ଦାଟ ଟୁ ବି ୟଙ୍ଗ ପିଲା, ଆପଣ କେବେ ବି ନେଗ୍ଲେକ୍ଟ କରନ୍ତୁନି, ଡାକ୍ତରକୁ ଦେଖନ୍ତୁ। ଯଦି ହେଡେକ୍ ଭଲ ହେଇଗଲା ଦ୍ୟାଟ୍ ମିନ୍ସ ଓକେ, ଅଦରୱାଇଜ୍ ଯଦି ପ୍ରୋଗ୍ରେସିଭ୍ ରହୁଛି ହେଡେକ୍ଟା ତ ଆମେ ଦେଖିବା। ତ ହେଡେକ୍ଟା ମୋଷ୍ଟଲି ପ୍ରେଜେଣ୍ଟ କରେ, କେତେ ଜଣ କନ୍ଭଲସନ୍ ହେଇକି ପ୍ରେଜେଣ୍ଟ କରନ୍ତି, ମୋଷ୍ଟ ଅଫ୍ ଦ ପେସେଣ୍ଟ ଦେଖିଛୁ କନ୍ଭଲସନ୍ ହିଷ୍ଟ୍ରି ଥିବ, ଆପଣ

0: ଏଇ ଯୋଉ ଆପଣ କହିଲେ 3ଟା ଏଜ୍ ଗ୍ରୁପ୍ ନେଇକି କହିଲେ, କିନ୍ତୁ ଗର୍ଭାବସ୍ଥା ମହିଳାମାନଙ୍କର କ'ଣ ମାନେ ଯଦି ସେମାନଙ୍କୁ ବ୍ରେନ୍ ଟ୍ୟୁମର୍ ଅଛି ତ ସେମାନଙ୍କର କେମିତି ଚିକିତ୍ସା ହେଇପାରିବ?
1: ମୋଷ୍ଟଲି ଯେତିକି ଦେଖିଛୁ ଆମେ, ପ୍ରେଗନେଣ୍ଟ ଲେଡ଼ି ମାନେ ମୋଷ୍ଟଲି ଗୋଟେ ବେନାଇନ୍ ଟ୍ୟୁମର୍ କଲ୍ ମେନିଞ୍ଜୋମାରେ ଆସ୍ପେକ୍ଟେଡ଼୍ ଥାଆନ୍ତି। ଏଇଟା କ୍ୟୁରେବୁଲ, ଯେହେତୁ ଫାର୍ଷ୍ଟ ଟ୍ରାଇମିଷ୍ଟରରେ ଆମେ କରୁନୁ। ସବସିକ୍ୱେଣ୍ଟଲି ଯଦି ବ୍ରେନ୍ ଟ୍ୟୁମର୍ ଯେତେବେଳେ ବ୍ରେନ୍ ଉପରେ ପ୍ରେସର୍ ପକେଇଲା, ସିଏ ତାର ସିମ୍ପଟମ୍ ମାନିଫେଷ୍ଟେସନ୍ ହେବ, ଲାଇକ୍ ଆପଣ ଯେଉଁଟା କହିଲେ ହେଡ଼୍ ଏକ୍, ଭୋମିଟିଂ ଏଇଭଳିଆ। ତ କେତେଟା ଲେଡ଼ିଜ୍ମାନଙ୍କର ଆସିମ୍ପ୍ଟୋମାଟିକ୍ ହେଇକି ଥାଏ, ତ ସେମିତି ପ୍ରେଗନେଣ୍ଟ ଲେଡ଼ିର ମାନେ ମୋଷ୍ଟଲି ଆସିମ୍ପ୍ଟୋମାଟିକ୍ ଥାଏ। ବଟ୍ ଯଦି ଦେଖାଇଲା ସିମ୍ପଟମ୍ ଲାଇକ୍ ପର୍ସିଷ୍ଟାଣ୍ଟଲି ହେଡ଼୍ ଏକ୍, ଭୋମିଟିଂ ହେଲା, ବଡ଼ ଟ୍ୟୁମର୍ ଗୋଟେ, ତ ଆପଣ ସର୍ଜରୀ କରିବାକୁ ପଡ଼ିବ। ତ କେଉଁ ବି ଏଜ୍ରେ ବ୍ରେନ୍ ଟ୍ୟୁମର୍ ହେଇପାରେ, ବଟ୍ ମୋଷ୍ଟଲି ମିଡିଲ୍ ଏଜ୍ରେ ହୁଏ।
0: ଆଉ ଯଦି ଆମେ ଷ୍ଟେଜ୍ ବି ଥାଏ ତାର, ତ ଫାର୍ଷ୍ଟ ଷ୍ଟେଜ୍ କିମ୍ବା ସେକେଣ୍ଡ ଷ୍ଟେଜ୍ରେ ଚିକିତ୍ସା ହେଇପାରିବ, ମାନେ ମେଡିସିନ୍ ଦ୍ୱାରା ହେଇପାରିବ?
1: ନା, ମେଡିସିନ୍ ଡିପେଣ୍ଡ କରୁଛି ବ୍ରେନ୍ ଟ୍ୟୁମର୍ ସାଇଜ୍ ଉପରେ। ତ ଧର ଆମେ ଆପଣ କହିଲେ ନା, ଯେମିତି ବଡ଼ିର ଗୋଟେ ବେନାଇନ୍ ଅଛି, ମାଲିଗ୍ନାଣ୍ଟ ଟ୍ୟୁମର୍ ଅଛି, ବ୍ରେନ୍ ଟ୍ୟୁମର୍ ମିନ୍ସ ଟ୍ୟୁମର୍। ଗୋଟେ ଟ୍ୟୁମର୍ ପର୍ସିଷ୍ଟାଣ୍ଟଲି ସାଇଜ୍ ବଢ଼ି ବଢ଼ି ଯାଉଛି, ପ୍ଲସ୍ ପେସେଣ୍ଟର ସିମ୍ପଟମ୍ ବଢ଼ି ବଢ଼ି ଯାଉଛି, ତେଣୁ ଆପଣ ଇଭାଲୁଏଟ୍ କରିବାକୁ ପଡ଼ିବ, ତାକୁ ଚିକିତ୍ସା କରିବାକୁ ପଡ଼ିବ। କାହିଁକିନା ସେସବୁ ଭାଇଟାଲ୍ ଜାଗା ଥାଏ। ବଟ୍ କେତେ ଟ୍ୟୁମର୍ ଅଛି, ମୋଷ୍ଟଲି ଏକ୍ସାମ୍ପଲ୍ ହେଲା ମେନିଞ୍ଜୋମା, ଯେଉଁଟା ବେନାଇନ୍ ଟ୍ୟୁମର୍ଟା, ଇଭିନ୍ ସ୍ଲୋ ଗ୍ରୋଇଂ, ସ୍ଲୋ ଗ୍ରୋଇଂ ମିନ୍ସ ବର୍ଷକୁ 1 ମିଲିମିଟର ବଢ଼ିବ, ତ ସିଏ ବହୁତ 70 ବର୍ଷ 80 ବର୍ଷରେ ବେଳେବେଳେ ଆମେ ଦେଖୁ ଟ୍ୟୁମର୍ ଥାଏ, ତ ଆମେ ସେ ଯାକ ଛାଡ଼ିଦେଉ, କାହିଁକିନା ବେଶୀ ଥାଏ। ତ ବଟ୍ ମୋଷ୍ଟ ଅଫ୍ ଦ୍ୟାଟ୍ ଟ୍ୟୁମର୍ ଆମେ ଇଭାଲୁଏଟ୍ କରିକି ସର୍ଜରୀ କରୁ।
0: ସାର୍, ଏଇ ଯେଉଁ ଆପଣ କହିଲେ ଯେତିକି ଚିକିତ୍ସା କହିଲେ, କେଉଁ ଟାଇମିଂରେ ଆମକୁ ଯିବାକୁ ପଡ଼ିବ? ଯେମିତି କହିଲେ ଫାର୍ଷ୍ଟ ଷ୍ଟେଜ୍ ସେକେଣ୍ଡ ଷ୍ଟେଜ୍ ଥାଏ, ତ କେଉଁ ସମୟରେ ଆମେ ରୋଗୀକୁ ଗୋଟେ
1: ଧରିକି ଯିବୁ? ମୁଁ କହିଲି ଯେତେବେଳେ ଆପଣଙ୍କୁ ଏସବୁ ସିମ୍ପଟମ୍ ତ ଅଲରେଡ଼ି କହିସାରିଲେଣି, ଆସିଲା ମାନେ ଫାର୍ଷ୍ଟ ଆପଣ ଡକ୍ଟର ଦେଖେଇଲେ, ଫାର୍ଷ୍ଟ ଇନଭେଷ୍ଟିଗେସନ୍

0: କାଢ଼େ। ତ ଯେତିକି ପାରିବା, ଯଦି ଧର ଗୋଟେ ଭାଇଟାଲ ସେଣ୍ଟର ଲାଗି ବ୍ରେନ୍ଷ୍ଟେମ୍ ରହୁଛି, ତ କେହି ଦୁନିଆରେ କେହି ବାହାର କରିପାରିବେନି। ତ ଯେତିକି ପାରିବା ଆମେ କରିବା। ତ ତା ପାଇଁ ବହୁତ ନୂଆ ନୂଆ ଟେକ୍ନିକ୍ ଆସିଲାଣି, ମାଇକ୍ରୋସ୍କୋପିକ୍ ଥ୍ରୋରେ କରାଯାଉଛି, ଏକ୍ଜୋସ୍କୋପ୍ ଥ୍ରୋରେ କରାଯାଉଛି, ଡାଏ ଦେଇକରି ମାନେ ଖାଲି ଟ୍ୟୁମରକୁ ଟାର୍ଗେଟ୍, ଆମ ଟାର୍ଗେଟ୍ ହେଲା ଓନ୍ଲି ଟ୍ୟୁମର, ଦେନ୍ ତାପରେ ବାୟୋପ୍ସି ପଠାଇବ। ବାୟୋପ୍ସି ପରେ ତ ବ୍ରେନ୍ ଟ୍ୟୁମର ଇଜ୍ କମ୍ପ୍ଲିଟଲି କ୍ୟୁରେବଲ୍, ବଟ୍ ବ୍ରେନ୍ ଟ୍ୟୁମର ସର୍ଜରୀ ପରେ ଫ୍ୟାମିଲି ସପୋର୍ଟ ନିହାତି ଦରକାର, ତାପରେ ତାକୁ ରିହାବିଲିଟେସନ୍ ଦରକାର, ମେଣ୍ଟାଲ ସପୋର୍ଟ ଦରକାର, ଗୋଟେ ଇମୋସନାଲ ଲାଇବିଲିଟି ଆସିଯାଏ, କାହିଁକିନା ବିକଜ୍ ଇଟ୍ ୱିଲ୍ ଟେକ୍ ମନ୍ଥସ୍ ଅଫ୍ ଟାଇମ୍, ସମଟାଇମ୍ ମନ୍ଥସ୍ ଅଫ୍ ଟାଇମ୍ ୱିଲ୍ ମେ ବି ରିକରାନ୍ସ ବି ହେଇପାରେ କେତେଟା। ତ ଫ୍ୟାମିଲି ସେଇ ପାରାମାଉଣ୍ଟ, ଆଉ ବ୍ରେନ୍ ଟ୍ୟୁମର ଇଜ୍ କମ୍ପ୍ଲିଟଲି କ୍ୟୁରେବଲ୍ ଲାଇକ୍ ଏନି ଅଦର ପାର୍ଟ ଅଫ୍ ଦ ଟ୍ୟୁମର।
1: ଆଚ୍ଛା ସାର୍, ଯୋଉ କହିଲେ ଏବେ ବ୍ରେନ୍ ଟ୍ୟୁମର ହେଲେ ସ୍ମୃତି ଶକ୍ତି ଯୋଉ ମେମୋରୀ, ତା ଉପରେ କ'ଣ ପ୍ରଭାବ ପଡ଼ୁଛି କି?
0: ପ୍ରଭାବ ପକାଉଛି, ସେଟା ମୁଁ କହୁଛି ଡିପେଣ୍ଡ କରୁଛି ବ୍ରେନ୍ର କୋଉ ପାର୍ଟରେ, ଧର ସେଇଟା ଆମର ଯୋଉ ପାର୍ଟ ଅଛି ହିପୋକ୍ୟାମ୍ପସ୍, ଆମିଗ୍ଡାଲା, ଫର୍ନିକ୍ସ, ଏଇସବୁ ପାର୍ଟ ସ୍ମରଣ ଶକ୍ତି ଉପରେ କଣ୍ଟ୍ରୋଲ କରୁଛି। ତ ଗୋଟେ ଟ୍ୟୁମର, ଟ୍ୟୁମରଟା ମୋଷ୍ଟଲି ବାହାରେ ଥାଇପାରେ ଭିତରେ ଥାଇପାରେ, ଯାହା ବ୍ରେନ୍ ଉପରେ ପ୍ରେସର ପକେଇଲା ସିଏ ସିମ୍ପଟମ୍ ଦେଖେଇବ। ଯଦି ଟ୍ୟୁମରଟେ ଗୋଟେ ବଡ଼ ଟ୍ୟୁମରଟେ ଅଛି, ସିଏ ଅଟୋମେଟିକ୍ ମେମୋରୀ ସେଣ୍ଟର ଉପରେ ଆଫେକ୍ଟ କରିବ, ତ ଅଟୋମେଟିକ୍ ପେସେଣ୍ଟ ମେମୋରୀ ଆଫେକ୍ଟେଡ୍ ହେବ। ଅର୍ ମୋଷ୍ଟଲି ପେସେଣ୍ଟ ରିପିଟେଡ଼ଲି କହିବ, କେତେ ଜଣ ମାନେ ଚାହୁଁନଥିଲେ ବି ରାସ୍ତାଘାଟରେ ସବୁ ପରିଷ୍କାର କରିଦିଅନ୍ତି, ଏସବୁ ଜିନିଷ ବ୍ରେନ୍ ହୁଏ। ତ ଡିପେଣ୍ଡ କରୁଛି କେଉଁ ଜଗାରେ ଟ୍ୟୁମର ଅଛି, ଧର ଏଇ ଯେଉଁ ଆମର ସ୍ପିଚ୍ ସେଣ୍ଟରରେ ଟ୍ୟୁମର, କେତେ ଜଣ ଆମ ପାଖକୁ ଆସନ୍ତି କଥା କହିପାରନ୍ତିନି, ତ ସେଥିଲାଗି କଥା କହି ନ ପାରିବାଟା ବି ଅଲସୋ ହୁଏ। ଆଉ ନର୍ମାଲ କଥାବାର୍ତ୍ତା ହେଉଥିବା, ଧର ଜଣେ କଥା କହିପାରୁନି କିମ୍ବା କଥା କହିବାରେ ପାଟି ଲାଗୁଛି, ତ ଆମକୁ ସାଙ୍ଗେ ସାଙ୍ଗେ ସେଇଟା ବି ଗୋଟେ ସିମ୍ପଟମ୍, ମୁଁ ଭୁଲି ଗଲେ ସେଟାକୁ ଇଭାଲୁଏଟ୍ କରିବାକୁ ପଡ଼ିବ। ସେଥିଲାଗି ମେମୋରୀ କାହିଁକି ହେବ ନା, ଯେତିକି ଟ୍ୟୁମର ସାଇଜ୍ ଉପରେ ଡିପେଣ୍ଡ କରୁଛି।
1: ଖାଦ୍ୟାଭ୍ୟାସ ଆଉ ଜୀବନଶୈଳୀ ସହିତ ବ୍ରେନ୍ ଟ୍ୟୁମର କିଛି ସମ୍ପର୍କ ଅଛି କି?
0: ଏଇଟା ଗୋଟେ ଭାରି ଭଲ ଜିନିଷ ପଚାରେ। ମୁଁ ଯେଉଁଟା କହିଲି ମୋଷ୍ଟ ଅଫ୍ ଦ ଟ୍ୟୁମର ଆର୍ ଜେନେଟିକ୍,

0: ଗୋଟେ ସିମ୍ପଟମ୍ ମୁଁ ଭୁଲିଗଲି ଭାଇ, ସେଟାକୁ ଇଭାଲୁଏଟ୍ କରିବାକୁ ପଡ଼ିବ। ସେଥିପାଇଁ ମେମୋରି କାହିଁକି ହେବ ନା, ଯେତିକି ଟ୍ୟୁମର୍ ସାଇଜ୍ ଉପରେ ଡିପେଣ୍ଡ କରୁଛି।
1: ଆଜ୍ଞା ଆଜ୍ଞା, ଖାଦ୍ୟାଭ୍ୟାସ ଆଉ ଜୀବନଶୈଳୀ ସହିତ ବ୍ରେନ୍ ଟ୍ୟୁମର୍ର କିଛି ସମ୍ପର୍କ ଅଛି କି?

0: ଆମକୁ ମନେ ରଖିବାକୁ ପଡ଼ିବ, ବ୍ରେନ୍ ଛଡ଼ା ଅଦର ପାର୍ଟ, ମୋଷ୍ଟଲି ଲଙ୍ଗସ୍, ମେଲ୍ ହଉ ଫିମେଲ୍ ହଉ, କିମ୍ବା ବ୍ରେଷ୍ଟ କିମ୍ବା ସ୍କିନ୍ କିମ୍ବା ଷ୍ଟୋମାକ୍ ହଉ, ବଟ୍ ମୋଷ୍ଟ କମନ୍ ଏତିକି ହେଲା ମାନେ ହାଭ୍ ଟୁ ବି କେୟାରଫୁଲ୍ ଦାଟ୍ ମେ ସ୍ପ୍ରେଡ୍ ଟୁ ଦ ବ୍ରେନ୍। ତ ଆମେ ସେସବୁ ହେଲା ମାନେ ପିରିଓଡିକାଲି ବ୍ରେନ୍ର
1: ଚେକ୍ଅପ୍
0: କରିବାଟା ଭଲ ସେଇ ସାର ଜିନିଷ ରହିବ।
1: ସାର୍, ଛୋଟ ପିଲାମାନଙ୍କ ମଧ୍ୟରେ ବ୍ରେନ୍ ଟ୍ୟୁମର୍ ଲକ୍ଷଣଟା ଆମେ କେମିତି ଜାଣିବା? ସେମାନେ ତ ପିଲାମାନେ
0: ଏକ୍ଜାକ୍ଟଲି ସେଇଟା ମୁଁ ଜଷ୍ଟ ଆପଣଙ୍କୁ, ଛୋଟ ପିଲା ୱାନ୍ ମନ୍ଥ ହଉ ୱାନ୍ ଇୟର୍ ହଉ, ଯେତେବେଳେ ଆପଣଙ୍କ ଆସୁଛି ତାର ମା ଫାର୍ଷ୍ଟ କମ୍ପ୍ଲେନ୍ ହେଲା ମୋ ପିଲା ଭୋମିଟିଂ କରୁଛି, କିଛି ଖାଉନି, ନମ୍ବର ୱାନ୍। ନମ୍ବର ଦୁଇ ହେଲା ସେ କହିବ ଆଇ କଣ୍ଟାକ୍ଟ ନାହିଁ, ତାର ଆଖି ତାକୁ ଦେଖାଗଲା ବେଳେ ଲାଗିବନି, ତା ମାଆକୁ ସେ ଚିହ୍ନି ପାରିବନି। ତ କେତେଟା ଜାଗାରେ ଆମକୁ ଯେଉଁଟା ହାଇଡ୍ରୋକେପାଲସି ପ୍ରେଜେଣ୍ଟ କରନ୍ତି, ଯେଉଁଟା ବ୍ରେନ୍ ଫୁଲିକି ରହିବ ମାନେ ବଡ଼ ମୁଣ୍ଡ ହେଇକି ଆସିପାରେ, କେତେ ଜାଗାରେ ମୋଷ୍ଟଲି ଏଇ ଯେଉଁ କହିଲି ଛୋଟ ପିଲା କେବଳ କେବଳ ମା କମ୍ପ୍ଲେନ୍ କରିବ ଯେ ସାର୍ ମୋ ପିଲାର ଆଖିର ପ୍ରୋବ୍ଲେମ୍ ରହୁଛି, କିମ୍ବା ରିପିଟେଡ଼ଲି ଭୋମିଟିଂ କରୁଛି, ଖାଉ ନ ଖାଉ ଭୋମିଟିଂ, ଖାଇବା ସହିତ ଲିଙ୍କ ନାହିଁ, ଦାଟ୍ ଇଜ୍ ଇମ୍ପୋର୍ଟାଣ୍ଟ ଥିଙ୍ଗ। ଲୋକ ଭାବନ୍ତି କେତେ ଜଣ ଖାଇବେ ବାନ୍ତି, ହଁ ଖାଇଲେ ବାନ୍ତି ହୁଏ,
1: ଗ୍ୟାଷ୍ଟ୍ରିକ୍ ଦ୍ୱାରା ବି
0: ହେଇପାରେ, ରାଇଟ୍, ବଟ୍ ଦାଟ୍ ଏ ଭୋମିଟିଂ ଆର୍ଲି ମର୍ଣ୍ଣିଂ ହେବ, ନଟ୍ ରିଲେଟେଡ୍ ଟୁ ଫୁଡ୍, ସକାଳୁ ଉଠିଲେ ଜଣେ କାହିଁ ବାନ୍ତି କରିବ। ତ ପିଲାଟା ରିପିଟେଡ଼ଲି ଯଦି ଭୋମିଟିଂ କରୁଛି, କିମ୍ବା ପର୍ସିଷ୍ଟାଣ୍ଟ ଖେଳୁନି, ପୁଅର କ୍ରାଏ, ଲିଥାର୍ଜିକ୍, ଏକ୍ଜାକ୍ଟଲି ଲିଥାର୍ଜିକ୍ ରହୁଛି, ଯେଉଁ ଟାଇମ୍ରେ ହାତ ଗୋଡ଼ ହଲିଆ କଥା ଓହ୍ଲଉନି, କିମ୍ବା ବଡ଼ିର ଗୋଟେ ସେ କାମ କରୁନି ତାର, ତ କିମ୍ବା ସିଜର୍ ହେଲା, ଭେରି ଇମ୍ପୋର୍ଟାଣ୍ଟ ସିଜର୍ ହେଲା, ତ ଏଇସବୁ ଯାକ ଛୋଟ ପିଲାର ଲକ୍ଷଣ, ହଁ କିଛି ଗୋଟେ ବ୍ରେନ୍ରେ ଥାଇପାରେ।
1: ବ୍ରେନ୍ ଟ୍ୟୁମର୍ ରୋଗୀଙ୍କ ମାନସିକ ସମର୍ଥନରେ ପରିବାରର ଭୂମିକା କେମିତି ଥିବ, ସରକାର କେମିତି ସପୋର୍ଟ କରିବେ ରୋଗୀଙ୍କ ଗୋଟେ?
0: ଫାର୍ଷ୍ଟ ଜିନିଷ, ବ୍ରେନ୍ ଟ୍ୟୁମର୍ ଯଦି କେତେ ଜଣ ଥାଆନ୍ତି, ଯେଉଁମାନେ କହିଲେ ଆପଣଙ୍କୁ ମେମୋରି ଡିଷ୍ଟର୍ବାନ୍ସ ଥିବ, ବହୁତ ପେସେଣ୍ଟ ଇଭିନ୍ କୋମାଟୋଜ୍ ବି ଥାଆନ୍ତି, ତ ଗୋଟେ ଲଙ୍ଗ୍ ଟର୍ମ ବେଟଲ୍ ଭଳିଆ ଫାଇଟ୍ କରିବା ପାଇଁ, ତ ଫ୍ୟାମିଲି ସପୋର୍ଟ ଇଜ୍ ପାରାମାଉଣ୍ଟ ଇନ୍ ରିକଭରି। ତ ରୋଗୀ ସାଙ୍ଗରେ ଯେତେ ଫ୍ୟାମିଲି ମିଶିଲା, ତାକୁ ତାର ପୁରୁଣା ସ୍ମୃତି ମନେ ପକାଇଲା, ଧୀରେ ଧୀରେ ରିକଭରି। ଯେଉଁମାନେ ତ ବେନାଇନ୍ ଥିବେ ସେ ଭଲ ହେଇଯିବେ, କିଛି ନାହିଁ ଆଜି ସର୍ଜରୀ ହେଲା, ଦୁଇ ଦିନ ପରେ ସେ ଯେମିତି ସେମିତି ହେଇଯିବେ, ବଟ୍ ଯେଉଁମାନେ ଡିଫିକଲ୍ଟ ଜାଗାରେ ଟ୍ୟୁମର୍ ଥିବ, ଯେଉଁଟାକି କମ୍ପ୍ଲିଟ୍ ଆମେ ବାହାର କରିପାରିବା ବହୁତ ଦିନ ଧରି, ଆଉ ରୋଗୀଟା ଆମକୁ ଯେମିତି ପ୍ରେଜେଣ୍ଟ କରିବ, ଟ୍ରିଟମେଣ୍ଟ ସର୍ଜରୀ ଯେତେ ଭଲ କଲେ, ମୋଷ୍ଟ ଅଫ୍ ଦ ଯଦି ବେନାଇନ୍ ତ ଭଲ ହେଇଯିବ, ମାଲିଗ୍ନା ଟ୍ୟୁମର୍ ଯାକୁ ଫ୍ୟାମିଲି ସପୋର୍ଟ ନିହାତି ଦରକାର, ତାଙ୍କୁ ଲାଇକ୍ ଏୟାର୍ ବ୍ୟାଗ୍ ହଉ, ତାଙ୍କର ମେ ବି କେତେ ଜଣ ଟ୍ରାକିଓଷ୍ଟୋମି ହେଇକି ଥାନ୍ତି, ତାଙ୍କ ତାର କେୟାର ହଉ, ତାକୁ ଇମୋସନାଲ୍ ସପୋର୍ଟ ସିଏ ତାର ଦରକାର, ତାକୁ ତା ମେମୋରି ଫେରାଇବା ପାଇଁ ତା ସାଙ୍ଗରେ ଲାଗିବାକୁ ପଡ଼ିବ, ଯେମିତି ଫିଲ୍ମରେ ଆପଣ ଦେଖନ୍ତି ଫଟୋ ଫଟୋ ଦେଖେଇକି ଏସବୁ ଜିନିଷ। ତ ଫ୍ୟାମିଲି ସପୋର୍ଟ ଇଜ୍ ପାରାମାଉଣ୍ଟ ଟୁ ରିକଭରି ଇନ୍ ଏ ବ୍ରେନ୍ ପେସେଣ୍ଟ।
1: ବ୍ରେନ୍ ଟ୍ୟୁମର୍ ଚିକିତ୍ସାରେ ଆଧୁନିକ ପ୍ରଯୁକ୍ତିର କ'ଣ ଅଛି?
0: ସେଇଟା ମୁଁ ଯେଉଁଟା କହିଲି ଆପଣଙ୍କୁ, ଆଗରୁ ଭାବୁଥିଲୁ ବ୍ରେନ୍ ଟ୍ୟୁମର୍ ହେଲା ସରିଲା, ବଟ୍ ଏବେ ସେମିତି ନାହିଁ, ଏନି କାଇଣ୍ଡ ଅଫ୍ ବ୍ରେନ୍ ଟ୍ୟୁମର୍ ଯେଉଁ ଜାଗାରେ ବି ଥାଉ, ଯେଉଁ ଟାଇପ୍ରେ ବି ଥାଉ, ବର୍ତ୍ତମାନ ଆମର ମାଇକ୍ରୋସ୍କୋପ୍ ଥ୍ରୁ, ତ ମାଇକ୍ରୋସ୍କୋପ୍ର ଫାଇଦା କ'ଣ, ଆପଣ ପ୍ରେସାଇଜ୍ଲି ଓନ୍ଲି ଟ୍ୟୁମର୍ଟା ଦେଖିବେ, ସରାଉଣ୍ଡିଂ ଟିସ୍ୟୁକୁ ଆପଣ ଡ୍ୟାମେଜ୍ କରିବେନି, ଖାଲି ଆଖିର ହାଇଲି ମାଗ୍ନିଫାଏଡ୍ ହେଲା ମାଇକ୍ରୋସ୍କୋପ୍, ଲାଟେଷ୍ଟ ଜିନିଷ ଆଡ଼ ହେଲାଣି ଏକ୍ଜୋସ୍କୋପ୍, ଆପଣ ହେଲା USG ଗାଇଡ଼େଡ଼, ଧର ଗୋଟେ ଟ୍ୟୁମର୍ଟା ଭିତରେ ଅଛି, ବ୍ରେନ୍ ଭିତରେ ଅଛି, ଆପଣ ଲୋକେସନ୍ଟା କେମିତି ଜାଣିବେ, ଅଲ୍ଟ୍ରାସାଉଣ୍ଡ କଲେ ଇଣ୍ଟ୍ରା ଅଫ୍ ଅଲ୍ଟ୍ରାସାଉଣ୍ଡ କହୁଛନ୍ତି, ସେଇ ଟ୍ରାକ୍ଟା ଆପଣ ଯାଇକି ଟ୍ୟୁମର୍ କରିବେ, ଅର୍ ଇଣ୍ଟ୍ରା ଅଫ୍ MRI ବି ହେଲାଣି, ଆଉ ଗୋଟେ ଭେରି ଇମ୍ପୋର୍ଟାଣ୍ଟ ପ୍ୟାରେକ୍ଟର ହେଲାଣି, ଏବେ ଆମର ଆଗରୁ ଆମେ ମାର୍କିଂ କରାଯାଏ, ତ ବ୍ରେନ୍ର କେଉଁ ଜାଗାରେ ଧର ଡିପ୍ ସିଟେଡ଼୍ ଅଛି, ଗୋଟେ ସୁପରଫିସିଆଲ୍ ଥାଇପାରେ, ଗୋଟେ ଭିତରେ ଥାଇପାରେ, ଧର ଭିତରେ ଟ୍ୟୁମର୍ଟା ଅଛି, ଆମକୁ ସେ କେତେ ସର୍ଟକଟ୍ରେ ପହଞ୍ଚିବା ପାଇଁ, ଏବେ ବର୍ତ୍ତମାନ ଗୋଟେ ମଡ଼େଲ୍ ଅଛି ଯେଉଁଟାକି ଆପଣଙ୍କୁ ସେ ଦେଖେଇଦେବ AI ଜେନେରେଟେଡ଼, ଯେ ଏଇ ପାଥରେ ଗଲେ ସର୍ଟେଷ୍ଟ ଡିଷ୍ଟାନ୍ସରେ ପହଞ୍ଚିବ, ସେଇଟା ବହୁତ ପ୍ରକାର ଆଧୁନିକ, ନହେଲେ କେତେ ଗ୍ଲାମା ଯେଉଁଟା ଡାଏ ୟୁଜ୍ କରାହବ, ଯେତିକି ଏରିଆ ଡାଏ ହେଇଛି ତାକୁ ଆପଣ ଏକ୍ସିଜନ୍
1: କରିବେ। ଏବେ ଦେଖନ୍ତୁ ଲୋକ ଭାବୁଛନ୍ତି କି ବ୍ରେନ୍ ଟ୍ୟୁମର୍ ହେଇଗଲା ଆଉ ଆ ପଛରେ ବେଶୀ ପଇସା ଖର୍ଚ୍ଚ ହବ, ଯଦି ସର୍ଜରୀ ଥିବ କି ମେଡିସିନ୍ ଥିବ କିଛି ବି ଆମେ କରିବାନି, ତ ସେଇଟା କେତେ ଖର୍ଚ୍ଚ ସାଧ୍ୟ ହେଇପାରେ ଆଉ ଆମ ପାଇଁ ଗଭର୍ଣ୍ଣମେଣ୍ଟ କେତେ ସୁବିଧା ଦେଇଛି ଆମକୁ?
0: ଏବେ ମୁଁ ଯେଉଁଠୁ ପଢ଼ୁଥିଲି SCBରେ, ତ ଆମେ ପ୍ରାୟ ସବୁ ପ୍ରକାର ବ୍ରେନ୍ ଟ୍ୟୁମର୍ କରୁଥିଲୁ, ଆଉ ପ୍ରାୟ ସେ

ତେଣୁ ଆମେ ସତର୍କ ରହିବା। ଆଉ ଏମିତି କିଛି ଯଦି ଆମକୁ ଲକ୍ଷଣ ଯଦି ଦେଖାଦେଉଛି ତ ଆମେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା। ଶୀଘ୍ର ଚିହ୍ନଟ ଓ ଚିକିତ୍ସା ରୋଗୀଙ୍କ ସୁସ୍ଥତାର ସମ୍ଭାବନା ବଢ଼ାଇଥାଏ। ଆସନ୍ତୁ ପୁଣି ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ଯେକୌଣସି ଅସାଧାରଣ ଲକ୍ଷଣକୁ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ, ଆମ କାର୍ଯ୍ୟକ୍ରମକୁ ନିୟମିତ ଭାବରେ ଶୁଣନ୍ତୁ। ଆଜି ତ ସମୟ ଆସିଲାଣି ଆଜି ଆମ କାର୍ଯ୍ୟକ୍ରମକୁ ଆଉ ମୋତେ ବିଦାୟ ଦିଅନ୍ତୁ। ନମସ୍କାର।

0: আচ্ছা দাশবাবু, আপনার ঘরটা 1970 রে তৈরি হইছিল, রাইট? তাহলে এই পর্যন্ত এত স্ট্রং কেমনে আছে?
1: আরে এটা একদম সিম্পল, এবং সেইথিপাই মু সেতেবেলে মোর বিশ্বাস রাখিতে এবং আজি মধ্য চেটিনাড সিমেন্ট উপরে
2: শক্তি যাহা বর্ষ বর্ষ নহে বরং পিঢ়ি পাই রইথায়। চেটিনাড সিমেন্ট সুপার গ্রেড সিমেন্ট 64 বর্ষর দৃঢ় মূল দুয়া। চেটিনাড সিমেন্ট দ্য পারফেক্ট কনক্রিট চয়েস।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
4: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
5: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
4: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ତା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଓ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ. ସୂଚନା ଓ ମନୋରଞ୍ଜନର ଏକନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 90 ବର୍ଷ ଜୟଯାତ୍ରା. ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ, ଏବଂ ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍କୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି. ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି.

0: ଏହାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଓ ଡିଜିଟାଲ ମଞ୍ଚ ଜରିଆରେ ଜନସାଧାରଣଙ୍କ ନିକଟରେ ପ୍ରତ୍ୟକ୍ଷ ଓ ସ୍ୱଚ୍ଛ ଭାବରେ ସହାୟତା ପହଞ୍ଚିପାରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ପ୍ରଶାସନ ଉପରେ ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ଦୃଢ଼ କରିଛି। ଗରିବ କଲ୍ୟାଣ ଏକ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ସଶକ୍ତିକରଣ ସହ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାର ମାଧ୍ୟମ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶରେ ଗତ 12 ବର୍ଷରେ ଗରିବଙ୍କ ବିକାଶ ଲାଗି ପ୍ରଣୟନ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ଯୋଜନା କୋଟି କୋଟି ଅବହେଳିତ ଗରିବ ପରିବାରର ଜୀବନଧାରଣ ମାନ ଉନ୍ନତ କରିବା ସହ ସେମାନଙ୍କ ମଧ୍ୟରେ ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଶ୍ରୀ ଚୌହାନ ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଉଜ୍ଜଳା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଉଦାହରଣ ଦେଇ କହିଛନ୍ତି, ଏହି ଯୋଜନାଗୁଡ଼ିକ କଠିନ ପରିସ୍ଥିତିରେ କାଳାତିପାତ କରୁଥିବା କୋଟି କୋଟି ପରିବାରକୁ ସୁଦୃଢ଼ କରିଛି। ସେ କହିଛନ୍ତି, ଗତ 12 ବର୍ଷ ଭାରତର ଅବହେଳିତ ଏବଂ ଗରିବମାନଙ୍କ ଆଶା, ସୁଯୋଗ ଏବଂ ଆତ୍ମବିଶ୍ୱାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
1: खाद्य सुरक्षा पोषण और आजीविका, खाद्य सुरक्षा सुनिश्चित करनी है, भरपूर खाद्यान्न मिले, सुरक्षित और पौष्टिक भोजन, और किसान की आय भी बढ़े और जीवन स्तर में भी सुधार हो। कृषि व्यापार और सहयोग, ये प्राथमिकता एक दूसरे देश में व्यापार की संभावना भी बढ़े और सहयोग भी बढ़े, आपस में निवेश भी आए, टेक्नोलॉजी का आदान प्रदान भी हो, बाजार तक पहुंच भी आसान बने एक दूसरे देश में, ताकि मिलकर एक साझा प्रगति को बढ़ावा दे सके।
0: କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ଦେଶରେ 4 କୋଟିରୁ ଅଧିକ ବାସଗୃହ ନିର୍ମାଣ କରାଯାଇଛି ଓ ସେଥିରେ ପାଇଖାନା, ଗ୍ୟାସ୍ ଓ ଟ୍ୟାପ୍ ଜଳ ସଂଯୋଗୀକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଶର ଗୃହ ନିର୍ମାଣ କ୍ଷେତ୍ରରେ ଏହା ଏକ ଅଭୂତପୂର୍ବ ପରିବର୍ତ୍ତନ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। ସେ କହିଛନ୍ତି, ଦେଶର କୋଟି କୋଟି ପରିବାରର ଆଶା, ଭରସା, ସୁରକ୍ଷାକୁ ନିଶ୍ଚିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଫଳତା ଅର୍ଜନ କରିଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ସାରା ବିଶ୍ୱ ପାଇଁ ସେହିସବୁ ପଦକ୍ଷେପଗୁଡ଼ିକ ଗରିବ କଲ୍ୟାଣର ଉଦାହରଣ ହୋଇପାରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶ ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସବର୍ଗର ଜନସାଧାରଣଙ୍କ ଲାଗି 30 ଭାଷା ଏବଂ 46 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହାର ପ୍ରସାରଣ ଜାରି ରଖିଛି। ବହୁଜନ ହିତାୟ, ବହୁଜନ ସୁଖାୟ ବାର୍ତ୍ତା ନେଇ ଆକାଶବାଣୀ ସମ୍ବାଦ ସେବା ବିଭାଗ ଦେଶର ପ୍ରମୁଖ ଭାଷା ଉପଭାଷାରେ ନିରବଚ୍ଛିନ୍ନ ଭାବେ ସମ୍ବାଦ ଓ ସୂଚନା ପ୍ରସାରଣ କରି ରେଡିଓ ପ୍ରସାରଣ ମାନ ରକ୍ଷା ଦିଗରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଆଜି ଆକାଶବାଣୀର 90 ବର୍ଷ ପୂରଣ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ରିଜିଜୁ କହିଛନ୍ତି, ଆଜି ସମଗ୍ର ଦେଶ ଆକାଶବାଣୀ ସହିତ ଯୋଡ଼ି ହୋଇଛି। ସେ କହିଛନ୍ତି, ଆକାଶବାଣୀ ମାଧ୍ୟମରେ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନା ସୁଦୃଢ଼ ହୋଇପାରିଛି।
2: ବହୁତ ଖୁସି କେ ସାଥ ପୁରେ ଆକାଶବାଣୀ ପରିବାର କୁ ବଧାଇ ଦେତା ହୁଁ। 90 ସାଲ ଆପନେ ପୁରା କିଆ ହେ, 90 ସାଲ ପୁରା ହୋନେ ପର ମେରେ ଶୁଭକାମନାଏ ହେ। ପୁରା ଦେଶ ଆକାଶବାଣୀ କେ ସାଥ ଜୁଡ଼ା ହୁଆ ହେ। ଆକାଶବାଣୀ କେ ମାଧ୍ୟମ ସେ ହମାରା ଭାରତ ଏକ ଭାରତ ଶ୍ରେଷ୍ଠ ଭାରତ ରହେ, ମେରା ୟେ ଶୁଭକାମନା।
0: ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ଆଜି ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନ

ସ୍ଥାପନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ପରିବାରକୁ ବର୍ଷକୁ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଯୋଜନାରେ ପଞ୍ଜୀକୃତ 36,000 ସରକାରୀ ଓ ଘରୋଇ ଡାକ୍ତରଖାନାରେ 44 କୋଟି ଆୟୁଷ୍ମାନ କାର୍ଡ ହିତାଧିକାରୀ ସ୍ୱାସ୍ଥ୍ୟସେବା ପାଉଛନ୍ତି। ଏହି ଯୋଜନା ଲାଗୁ ହେବା ପରଠାରୁ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି, ଯେଉଁଥିରେ ସ୍ୱାସ୍ଥ୍ୟସେବା ପାଇବା ସମସ୍ତ ନାଗରିକଙ୍କ ପାଇଁ ସାଧାରଣ ବିଷୟ ପାଲଟି ଯାଇଛି। ଇରାନ୍ର କ୍ଷେପଣାସ୍ତ୍ର ମାଡ଼ ପରେ ପ୍ରତି ଆକ୍ରମଣ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଇରାନ୍ ଉପରେ ଆକ୍ରମଣ କଲେ ଶାନ୍ତି ଚୁକ୍ତି ଲାଗି ହେଉଥିବା ଉଦ୍ୟମ ବାଧାପ୍ରାପ୍ତ ହୋଇପାରେ ବୋଲି ଶ୍ରୀ ଟ୍ରମ୍ପ ଆଶଙ୍କା ପ୍ରକାଶ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣ ବୁଝାମଣା ଲାଗି ହେଉଥିବା ଉଦ୍ୟମକୁ ପ୍ରତିହତ କରିପାରିବ ନାହିଁ। ସେ ତେହେରାନ୍କୁ ବୁଝାମଣା ପ୍ରକ୍ରିୟାରେ ସାମିଲ ହେବା ଲାଗି କହିଛନ୍ତି। ଗତ ଏପ୍ରିଲ ମାସଠାରୁ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ମଧ୍ୟ ଗତକାଲି ଇରାନ୍ ପ୍ରଥମ ଥର ପାଇଁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ତେବେ ଖୁବ୍ ଶୀଘ୍ର ଇରାନ୍ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବ ବୋଲି ଶ୍ରୀ ଟ୍ରମ୍ପ ଆଶା ପ୍ରକାଶ କରିଛନ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଯେଉଁ ଚୁକ୍ତି ହେବ ତାହା ନେତନ୍ୟାହୁ ଗ୍ରହଣ କରିବେ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ନିଟ୍ UG 2026 ପୁନଃ ପରୀକ୷ା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା NTA ପରୀକ୍ଷା ସହର ସୂଚୀ ପ୍ରକାଶ କରିଛି। ଚଳିତ ମାସ 21 ତାରିଖରେ ଦେଶର 551 ସହର ଏବଂ ବିଦେଶର 41 ସହରରେ ଅପରାହ୍ନ 2-5 ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ହେବ। NTA ପକ୍ଷରୁ ପରୀକ୍ଷା ସହର ସମ୍ବଳିତ ଇଣ୍ଟିମେସନ୍ ସ୍ଲିପ୍ ଜାରି କରାଯାଇଛି। ତେବେ ଏହା ଆଡ୍ମିଟ୍ କାର୍ଡ଼ ନୁହେଁ, କେବଳ ପ୍ରାର୍ଥୀମାନେ କେଉଁ ସହରରେ ପରୀକ୍ଷା ଦେବେ ତାହା ସୂଚନା ଦିଆଯାଇଛି ବୋଲି କୁହାଯାଇଛି। ପରୀକ୍ଷା ଏବଂ ଆଡ୍ମିଟ୍ କାର୍ଡ଼ ଉପଲବ୍ଧତା ନେଇ NTAର ୱେବ୍ସାଇଟ୍ରେ ଘୋଷଣା କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଗତ ମାସ 3 ତାରିଖରେ ହୋଇଥିବା ନିଟ୍ UG ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ମେ 12 ତାରିଖରେ ବାତିଲ କରାଯାଇଥିଲା। CBI ଏହି ଘଟଣାର ଏବେ ତଦନ୍ତ କରୁଛି। ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବାର କିଛି ସପ୍ତାହ ପରେ ପଶ୍ଚିମ ଏସିଆରେ ପୁଣି ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଏହି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଗତକାଲି ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ଇସ୍ରାଏଲ୍ର ରାମତ୍ ରାଭିଡ୍ ବାୟୁସେନା ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଇସ୍ରାଏଲ୍ ମଧ୍ୟ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ସୂଚନା ଦେବା ସହ ଏୟାର ଡିଫେନ୍ସ ବ୍ୟବସ୍ଥା ସକ୍ରିୟ ଥିବା ସ୍ପଷ୍ଟ କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ସରକାର ଗତ 12 ବର୍ଷରେ ଗରିବ ଅବହେଳିତଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ସୂଚନା ଓ ମନୋରଞ୍ଜନର ଘନିଷ୍ଠ ମାଧ୍ୟମ ଭାବେ ଆଜି ଆକାଶବାଣୀ ପୂରଣ କରିଛି 9 ବର୍ଷର ଜୟଯାତ୍ରା। ଦେଶର 36ତମ ରାଜ୍ୟ ଭାବେ ଆଜିଠାରୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ପଶ୍ଚିମବଙ୍ଗ ଏବଂ ଇରାନ୍ର କ୍ଷେପଣାସ୍ତ୍ର ମାଡ଼ରେ ପ୍ରତି ଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍କୁ ଅନୁରୋଧ କଲେ ଆମେରିକା ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

ମୂଲ୍ୟାୟନ ପରୀକ୍ଷା ରହିବ ଏବଂ ଅବଶିଷ୍ଟ 20 ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସମୟ ସାରଣୀରେ ଉଲ୍ଲେଖ ଅଛି। ଛାତ୍ରଛାତ୍ରୀମାନେ 10 ଦିନ ବିନା ବ୍ୟାଗ୍ରେ ବିଦ୍ୟାଳୟ ଆସିବେ ଓ କାର୍ଯ୍ୟକଳାପ ଆଧାରିତ ଅନୁଭୂତିମୂଳକ ଓ କୌଶଳ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ 10:00 ଅପରାହ୍ନ 4:00 ପର୍ଯ୍ୟନ୍ତ ସ୍କୁଲ ଚାଲିବ ଏବଂ ସକାଳ 6:30 ମଧ୍ୟାହ୍ନ 12:30 ପର୍ଯ୍ୟନ୍ତ ଶନିବାର ଦିନ ସ୍କୁଲ ଖୋଲା ରହିବ। ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାଗତ ଚାପ କମାଇବା ସହ ଶିକ୍ଷା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବର୍ଷର ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସ୍କ ବର୍ଗର ଜନସାଧାରଣଙ୍କ ଲାଗି 23 ଭାଷା ଏବଂ 146 ଉପଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଆକାଶବାଣୀର ବିଦେଶ ସେବା ବିଭାଗ 100 ଦେଶକୁ ଏହି ପ୍ରସାରଣ ଜାରି ରଖିଛି।

ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କାଶ୍ୟପାର୍ଥ ଜଗଦୀଶ ଯୋଗଦେଇ 22 ଅଭିଯୋଗର ଶୁଣାଣି କରିଛନ୍ତି। କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ପଞ୍ଜୀକୃତ 101 ଅଭିଯୋଗ ମଧ୍ୟରୁ 10 ମାମଲାର ତୁରନ୍ତ ସମାଧାନ କରିଛନ୍ତି। 7 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 32,000 ଟଙ୍କାର ଆର୍ଥିକ ସହାୟତା ରାଶି ମଞ୍ଜୁର କରିଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ 80 ଅଭିଯୋଗ ମଧ୍ୟରୁ 43 ଅଭିଯୋଗର ସମାଧାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ପଞ୍ଜୀକୃତ ହୋଇଥିବା 20 ଅଭିଯୋଗର ଶୁଣାଣି କରିଥିଲେ। ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତୀଡିହଠାରେ 76 ଲକ୍ଷ ଟଙ୍କା ବ୍ୟୟରେ ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧାମନଗର ଭଣ୍ଡାରୀ ପୋଖରୀ ଓ ଯାଜପୁର ଜିଲ୍ଲାର ଚାଷୀମାନେ କୃଷିଜାତ ଦ୍ରବ୍ୟ ବିକ୍ରିବଟା କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ଏହା ସୁଦୃଢ଼ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ପର୍ଶ କରିଛି। ତ୍ରିପୁରା, ନାଗାଲାଣ୍ଡ, ଆସାମ ଓ ଅରୁଣାଚଳ ପ୍ରଦେଶରେ ମୌସୁମୀ ବାୟୁ ଗତକାଲି ପ୍ରବେଶ କରିଛି। ଗୁଜରାଟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକରେ ପ୍ରାକ୍ ମୌସୁମୀ ବର୍ଷା ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 53 ମିଲିମିଟର ବର୍ଷା ହୋଇଥିବା ବେଳେ ଚନ୍ଦନପୁରଠାରେ 50.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟି ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପ କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଯେଉଁ ବିଶ୍ୱ ବାହାରେ

ଫ୍ରେଣ୍ଡସ୍, ଗୁଡ୍ ଇଭିନିଂ, ନମସ୍କାର। ଯୁବବାଣୀର ଅନ୍ୟ ଏକ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ରେଡ଼ିଓ ସାଥୀ ଜ୍ୟୋତି। ତ ଆଉ ଡେରି କାହିଁକି, ଚାଲନ୍ତୁ ନା ଆରମ୍ଭ କରିବା। ବନ୍ଧୁ, ନିଜ ସମୟରେ ଜଣେ ସର୍ବଶ୍ରେଷ୍ଠ ବାସ୍କେଟବଲ୍ ପ୍ରଶିକ୍ଷକ ଭାବେ ପରିଚିତ ଥିବା ଜନ୍ ଉଡେନ୍ କହିଥିଲେ, ଦ ବେଷ୍ଟ କମ୍ପିଟିସନ୍ ଆଇ ହାଭ୍ ଇଜ୍ ଅଗେନ୍ଷ୍ଟ ମାଇ ସେଲ୍ଫ ଟୁ ବି କମ୍ପିଟେଡ୍, ଅର୍ଥାତ୍ ଉନ୍ନତ ହେବା ପାଇଁ ମୋର ସବୁଠୁ ବଡ଼ ପ୍ରତିଯୋଗିତା ହେଉଛି ମୋ ନିଜ ସହ। ହଁ ବନ୍ଧୁ, ତେଣୁ କେବେ ବି ନିଜକୁ ଅନ୍ୟ ସହ ତୁଳନା ନ କରି ନିଜ ସହ ତୁଳନା କରନ୍ତୁ ଏବଂ ନିଜଠାରୁ ନିଜକୁ ଆହୁରି ଉନ୍ନତ କରିବାକୁ ଚେଷ୍ଟା କର। ଇଜ୍ ଅଗେନ୍ଷ୍ଟ ମାଇ ସେଲ୍ଫ ଟୁ ବି କମ୍ପିଟେଡ୍, ଅର୍ଥାତ୍ ଉନ୍ନତ ହେବା ପାଇଁ ମୋର ସବୁଠୁ ବଡ଼ ପ୍ରତିଯୋଗିତା ହେଉଛି ମୋ ନିଜ ସହ। ହଁ ବନ୍ଧୁ, ତେଣୁ କେବେ ବି ନିଜକୁ ଅନ୍ୟ ସହ ତୁଳନା ନ କରି ନିଜ ସହ ତୁଳନା କରନ୍ତୁ ଏବଂ ନିଜଠାରୁ ନିଜକୁ ଆହୁରି ଉନ୍ନତ କରିବାକୁ ଚେଷ୍ଟା କର।

0: ୱେଲକମ୍ କାଳିଆ, ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛି।
1: ଧନ୍ୟବାଦ ମ୍ୟାମ।
0: ଆଚ୍ଛା, ତ ପ୍ରଥମେ ଆପଣଙ୍କ ବିଷୟରେ ଜାଣିବା, ବିଟକିଲ୍ କାଳିଆ ଆକ୍ଚୁଆଲରେ କିଏ?
1: ବିଟକିଲ୍ କାଳିଆ ହେଉଛି ଆକ୍ଚୁଆଲି ମୋର ଅରିଜିନାଲ ନାଁ ହେଉଛି କାଳିଆ, କିନ୍ତୁ ଡ୍ୟାନ୍ସ ଦ୍ୱାରା ମୋର ପରିଚୟ ହେଲା ବିଟକିଲ୍ କାଳିଆ ନାଁରେ। କାହିଁକି ନା ବହୁତ ଜାଗାରେ ଏମିତି ପରଫର୍ମାନ୍ସ ବି ଦେଲି ଯେଉଁମାନେ ବହୁତ ଭଲ ଲାଗିଲା ଯେ ତମେ ପ୍ରତ୍ୟେକ ବିଟକୁ ନେଇକି ଭଲ ଡ୍ୟାନ୍ସ କରୁଛ, ତ କାଳିଆରୁ ବିଟକିଲ୍ କାଳିଆ ଏମିତି ନାଁ ପ୍ରଚାର ହେଲା ବିଟକିଲ୍ କାଳିଆ ବୋଲି।
0: ଆଚ୍ଛା, ବହୁତ ବଢିଆ। ତେବେ ଆପଣ ଆପଣ ପର୍ସନାଲ ଲାଇଫ ବିଷୟରେ କିଛି କହିପାରିବେ କି ଆମର ଯୁବ ବନ୍ଧୁମାନଙ୍କୁ?
1: ପର୍ସନାଲ ଲାଇଫ ମାନେ ସମସ୍ତଙ୍କ ଲାଇଫ ତ ଷ୍ଟ୍ରଗଲ ଥାଏ, ମୋ ଲାଇଫରେ ବହୁତ ଗୁଡ଼ା ଷ୍ଟ୍ରଗଲ ଅଛି, କିନ୍ତୁ ମୋର ବି ଆକ୍ଚୁଆଲି ମୋ ବାପା ମା ନାହାନ୍ତି, ଭାଇ ଭଉଣୀ ଅଛନ୍ତି, ଭାଇ ଭଉଣୀ ସପୋର୍ଟ କରନ୍ତି ଡ୍ୟାନ୍ସ ପାଇଁ, କିନ୍ତୁ ତାଙ୍କ ଛଡ଼ା ହୋଇକି ମୋତେ ସପୋର୍ଟ କରନ୍ତିନି, ସପୋର୍ଟ କରନ୍ତି ମୋ ସାଙ୍ଗମାନେ, ମୋ ଭାଇ ଭଉଣୀ ମାନେ ସପୋର୍ଟ କରନ୍ତି, ତାଙ୍କ ଯୋଗୁଁ ମୁଁ ଆଜି ଏ ଷ୍ଟେଜ୍ରେ ଅଛି।

0: ନା ପାଇଛି ମୋର।
1: ହେଲେ ଆପଣଙ୍କର ଏମିତି କିଛି ସ୍ମୃତି ଅଛି ଫାର୍ଷ୍ଟ ଟାଇମ୍ କୋଉଠି ଆପଣ ମାନେ ଡ୍ୟାନ୍ସ କରିଥିଲେ?
0: ଅଛି ମାନେ ମୁଁ ଫାର୍ଷ୍ଟ 2-3 କମ୍ପିଟିସନ୍ ହାରିଛି,
1: ଆଚ୍ଛା,
0: ତାପରେ ଯେତେବେଳେ ଯୋଉ କମ୍ପିଟିସନ୍ ମୋତେ ଇଚ୍ଛା ଲାଗିଲା ମୁଁ ଏଇଟା ଜିତିବି ସେଇ କମ୍ପିଟିସନ୍ ହିଁ ମୁଁ ଜିତିଥିଲି। ଯେତେବେଳେ ହାରିବି ଡରିକିରି ଯାଇଥିଲି ହାରିଲି, କିନ୍ତୁ ଯେତେବେଳେ ଭାବିଲି ଜିତିବି ସେ କମ୍ପିଟିସନ୍ ଜିତିଲି, ସେଇଟା ହିଁ ମୋ ସ୍ମୃତି, ସେଇଟା ଫାର୍ଷ୍ଟ, ସେଇଟା କେବେ ଭୁଲି ପାରିନି।
1: କିନ୍ତୁ ଆପଣଙ୍କ ମନେ ଅଛି କି ମାନେ କୋଉ କମ୍ପିଟିସନରେ ସର୍ବପ୍ରଥମେ ଆପଣ ଭାଗ ନେଇଥିଲେ?
0: ପ୍ରଥମେ କହିବାକୁ ଗଲେ ତ ରିଆଲିଟି ଶୋ ମାନେ ଟିଭି ଶୋ ଡ୍ୟାନ୍ସ ଚ୍ୟାଲେଞ୍ଜ ବୋଲି ଗୋଟେ ଆସିଥିଲା, ସେଥିରେ ମୁଁ ଭାଗ ନେଇଥିଲି। ସେଥିରେ ବହୁତ ଏକ୍ସପିରିଏନ୍ସ ମିଳିଲା, ବହୁତ ଖୁସି ବି ମିଳିଥିଲା, ହଁ ଟିଭିରେ ଦେଖିବି ଏମିତି ଏମିତି, ବହୁତ ସମୟ ବାଦ ମୋତେ ସେଇଟା ମିଳିଥିଲା। ମୁଁ ବହୁତ ଦୂରକୁ ବି ଯାଇଥିଲି, ମିଳିଥିଲା ସେଥିରେ ମୋ ବାପା ମା ଦେଖିକିରି ମୋତେ ଟିକେ ସାହସ ଦେଇଥିଲେ, ଆଉ କରେ କେମିତି ଆଗକୁ ବଢେ ଏମିତି ନା କରେ, ଏମିତି ସୁଯୋଗ ମିଳିଥିଲା କରିଥିଲି।
1: ତ ଫାର୍ଷ୍ଟ ଟାଇମ୍ ଯେବେ ଆପଣ ମାନେ ଏମିତି ଡ୍ୟାନ୍ସ କରିଥିଲେ କିଛି ନର୍ଭସନେସ୍ କ'ଣ ଫିଲିଙ୍ଗ ଥିଲା?
0: ନା କିଛି ନାହିଁ, ସେଇଟା ଆକ୍ଚୁଆଲି ମୁଁ ନିଜ ମନ ଖୁସିରେ ମୁଁ ନାଚିଥିଲି, ସେଥିପାଇଁ କିଛି ନର୍ଭସ ନଥିଲା। ବଟ୍ ଯେବେ ମୁଁ ଷ୍ଟେଜ୍ ଉପରକୁ ଗଲି ସେବେ ଟିକେ ନର୍ଭସ ହେଇଥିଲା, ସେଇଟା ଫାର୍ଷ୍ଟ ଟାଇମ୍ ଲାଷ୍ଟ ଥିଲା, ତାପରେ ମୋତେ କେବେ ନର୍ଭସ ହେଇନି।
1: ଆଚ୍ଛା, ତ ଫାର୍ଷ୍ଟ ଟାଇମ୍ ଯେଉଁ ଆପଣ ଡ୍ୟାନ୍ସ କଲେ ଲୋକମାନଙ୍କର ମାନେ କେମିତି ରିଆକ୍ସନ୍ଟା ଥିଲା?
0: ବହୁତ ଭଲ ଥିଲା, ମାନେ ସେମାନେ କହିଲେ ହଁ ବହୁତ ବଢିଆ ନାଚ, ସେଥିରୁ ବି ମୋତେ ଲାଗିଲା ନା ମୁଁ କିଛି କରିପାରିବି, ସେଇଠୁ ବି ମୋତେ ପ୍ରେରଣା ମିଳିଥିଲା ଯେ ମୁଁ ଆଗକୁ ବଢିପାରିବି, କିଛି କରିପାରିବି, ସେପଟୁ ମୋର ମନୋବଳ ବଢିଛି, ମୁଁ କରି ଚାଲିଛି।
1: ଆଚ୍ଛା, ବହୁତ ବଢିଆ। ତ ଫାର୍ଷ୍ଟ ଟାଇମ୍ କେବେ ପ୍ରାଇଜ୍ ଜିତିଥିଲେ?
0: 2015 ଆଇ ଥିଙ୍କ।
1: ବହୁତ ବଢିଆ। ତେବେ ମାନେ ଆପଣ ବାପା ମା ତ ବହୁତ ପ୍ରାଉଡ୍ ହେଇଥିବେ, ପ୍ଲେ ସାଙ୍ଗସାଥି ମାନେ ଆପଣ ଯେବେ ଏମିତି ଫାର୍ଷ୍ଟ ଟାଇମ୍ ଜିତିଥିଲେ ସାଙ୍ଗସାଥି ମାନଙ୍କର ରିଆକ୍ସନ୍ କେମିତି ଥିଲା ଆପଣ?
0: ସାଙ୍ଗସାଥି ମାନେ ବି ବହୁତ ଖୁସି ହେଇଥିଲେ, କହିଲେ ଯାଉଛୁ ଆମ ସାଙ୍ଗସାଥି ଭିତରେ ତୁ ଜଣେ ଏମିତି ଲାଇନ୍କୁ ଯାଇ ଜିତିବା, ତୋ ଯୋଗୁଁ ଆମକୁ ବି ଚିହ୍ନୁଛନ୍ତି।
1: ବହୁତ ବଢିଆ। ତେବେ କ'ଣ ଯେ ବଡ଼ ହେଲା ପରେ ତ ଆପଣଙ୍କର ମାନେ ଜର୍ନି ଟିକେ କଷ୍ଟ ହେଇଯିବ ନା, କି ଇଆଡ଼େ ପାଠ ସେପଟେ ଡ୍ୟାନ୍ସ ବି, ତ କେମିତି ଆପଣ ମ୍ୟାନେଜ୍ କରିଥିଲେ ଏଇଟା?
0: ବହୁତ କଷ୍ଟ ଲାଇଫ୍ ଯେମିତି ବଢେଇ ବଢେଇ ଚାଲେ ସେଥିପାଇଁ କଷ୍ଟ ଆସେ, ଏପଟେ ଫ୍ୟାମିଲି ପ୍ରେସର, ନିଜ ପଢା, ଡ୍ୟାନ୍ସ ଦେଖ, ଜବ୍ କର, ସବୁକିଛି, ଏବେ ବି ସେମିତି ଡ୍ୟାନ୍ସ ବି ଚାଲିଛି, ଜବ୍ ବି ଚାଲିଛି, ଫ୍ୟାମିଲି ବି ଦେଖିବାକୁ ପଡୁଛି, ତ କଷ୍ଟ ସାଧ୍ୟ ହେଇକିରି ବି ରୋଟେଟ୍ କରିବାକୁ ପଡୁଛି ଆମକୁ ଆମ ଲାଇଫ୍କୁ।
1: ବହୁତ ବଢିଆ ବନ୍ଧୁ, କାଳିଆଙ୍କ ସହ ଆହୁରି ଅନେକ କିଛି କଥା ହେବା, ଆହୁରି ତାଙ୍କ ବିଷୟରେ ଅନେକ କିଛି ଜାଣିବା, କିନ୍ତୁ ତା ଆଗରୁ ଶୁଣିନିନ୍ତୁ ଏଇ ଛୋଟିଆ ସୁନ୍ଦର ଗୀତଟିକୁ।

0: ତିଆରି କରିଛି ଯେ ନାଇଁ ମୋତେ ହାରିଲେ ହବନି, କିଛିଟା କରିବାକୁ ପଡ଼ିବ। ତ ସେଇ ହାର ପଛରେ ମୋର ଜିତ ବି ଥିଲା, ବହୁତ ଷ୍ଟ୍ରଗଲ୍ କଲି, ତାପରେ ହାରିଲି ହାରିଲି ହାରିଲି। କିନ୍ତୁ ଯେତେବେଳେ ମୁଁ ପ୍ରଥମ କମ୍ପିଟିସନ୍ ଜିତିଲି, ଆଉ ସେଇଦିନ ହିଁ ମୁଁ ଜାଣିଲି ଆକ୍ଚୁଆଲି ହାରିବାରେ ମଜା କ'ଣ ଆଉ ଜିତିବାରେ ମଜା କ'ଣ। ସେଇଠୁ ମୁଁ ବହୁତ କିଛି ଶିକ୍ଷା ପାଇଥିଲି, ଯୋଉଠି ମୁଁ ପ୍ରଥମ ହାରିଥିଲି।
1: ଆଚ୍ଛା, ତ ଅନେକ ପିଲା ଆଜିର ଟାଇମରେ ଏମିତି ଅଛନ୍ତି କି ମାନେ ଡ୍ୟାନ୍ସ କରିବାକୁ ଚାହୁଁଛନ୍ତି, କିନ୍ତୁ ଫ୍ୟାମିଲି ପ୍ରେସର ଯୋଗୁଁ ଚାକିରି ପାଇଁ ପାଠ ପାଇଁ ସେଥିରେ ଧ୍ୟାନ ଦେଉଛନ୍ତି, ଡ୍ୟାନ୍ସକୁ କଣ୍ଟିନ୍ୟୁ କରିପାରୁନାହାନ୍ତି, ତ ସେମାନଙ୍କ ପାଇଁ ଆପଣ କ'ଣ କହିବାକୁ ଚାହିଁବେ?
0: ଦେଖନ୍ତୁ, ସେଇଟା ନିଜ ଇଚ୍ଛା ରହିଲା, ତାଙ୍କେ ନିଜ ଲାଇଫକୁ ଆଗରୁ ହିଁ ଚଏସ୍ କରିଦିଅନ୍ତି ଯେ ଏଥିରେ
1: ବିଲକୁଲ
0: କିଛି ନାହିଁ, ବୋଲେ ଆମେ କ'ଣ ଚାହୁଁଛୁ ଏଥିରେ ହିଁ ସବୁ କିଛି ଚଏସ୍ କରିକି ଆମେ ଦୌଡ଼ୁଛୁ, ଦୌଡ଼ିଲା ପରେ ହିଁ କିଛି ମିଳେ। ଏବେ ଚାକିରି କରିବାଟା ବି ଆମେ ଦୌଡ଼ିବାକୁ ପଡ଼ୁଛି, ତାପରେ ଯାଇକି ଚାକିରି। ତ ଡ୍ୟାନ୍ସ ବି ସେମିତି ଅଛି, ଯେତେ ଦୌଡ଼ିବ ସେତେ ସକ୍ସେସ୍ ମିଳିବ, ଚାକିରିଠୁ ବି ଅଧିକ ଆମେ ଇନକମ୍ କରିବା ଡ୍ୟାନ୍ସ ଲାଇନ୍ରେ ବି, କିନ୍ତୁ ଫାଷ୍ଟ ଆମକୁ ଦୌଡ଼ିବାକୁ ପଡ଼ିବ। ସେଇ କଷ୍ଟଟା ଯଦି ଆମେ

ବନ୍ଧୁ, ଆପଣ ତ ବହୁତ ସାରା ଫୁଲ ଦେଖିଥିବେ। ଗୋଟିଏ ଫୁଲ ଗଛରେ ଫୁଟିଥିଲା ବେଳେ ତାକୁ ଦେଖିଲେ ଆମ ମନ ମଧ୍ୟ ଆନନ୍ଦରେ ଭରିଯାଏ, କାହିଁକି ନା ତାହା ସୁନ୍ଦର ହିଁ ଏତେ ଦେଖାଯାଏ। ତେବେ ଦୁନିଆରେ ନାନା ରଙ୍ଗର ଫୁଲ ମଧ୍ୟ ଅଛି, ଯାହାକୁ ଏକାଠି କଲେ ବହୁତ ସୁନ୍ଦର ଦେଖାଯାଆନ୍ତି। ତେବେ କେବେ ଆପଣ ଏପରି ଏକ ଗଛ ବିଷୟରେ ଶୁଣିଛନ୍ତି ଯାହାର ଫୁଲକୁ ଦୂରରୁ ଦେଖିଲେ ଗୋଟିଏ ପକ୍ଷୀ ଭଳି ଦେଖାଯାଏ? ଆଶ୍ଚର୍ଯ୍ୟ ଲାଗୁଛି ନାହିଁ? ଚାଲନ୍ତୁ ଶୁଣିବା। ପୃଥିବୀରେ ବହୁତ ପ୍ରକାର ଗଛ ଅଛି ଯେଉଁଗୁଡ଼ିକୁ ଦେଖିଲେ ବହୁତ ଅଜବ ଲାଗୁଛି। ସେଥିମଧ୍ୟରୁ ଗୋଟିଏ ହେଉଛି ପ୍ରୋଟେଲାରିଆ କନିଙ୍ଘମି। ନାଁଟି ବହୁତ ଅଜବ ଲାଗୁଛି ନାହିଁ? ଗଛ ବିଷୟରେ ଶୁଣିଲେ ଆହୁରି ଅଜବ ଲାଗିବ। ଏହି ଗଛ ଏଇଥିପାଇଁ ଅଜବ ଯେ ଏହାର ଫୁଲର ପାଖୁଡ଼ା ଗୁଡ଼ିକ ହମିଙ୍ଗ ବର୍ଡ ପରି ଲାଗନ୍ତି। ଅର୍ଥାତ୍ ହଠାତ୍ ଯଦି ଆପଣ ଏହି ଫୁଲକୁ ଦେଖିବେ, ଆପଣଙ୍କୁ ଲାଗିବ ସତେ ଯେମିତି ଗୋଟେ ଉଡନ୍ତା ହମିଙ୍ଗ ବର୍ଡ ଏହି ଫୁଲରୁ ମହୁ ଶୁଶୁଛି। ତେଣୁ ଏହି ଗଛକୁ ଗ୍ରୀନ ବାର୍ଡ ଫ୍ଲାୱାର, ବର୍ଡ ଫ୍ଲାୱାର ଟେରୁଲୋପୋ, ପ୍ୟାରଟ୍ ପି, ରିଗଲ ବର୍ଡ ଫ୍ଲାୱାର ବି କୁହାଯାଏ। ଏହି ଗଛରେ ଫୁଲ ଶୀତ ଏବଂ ବସନ୍ତ ଋତୁରେ ହେଇଥାଏ। ଏହି ଗଛ ମଧ୍ୟ ଖୁବ୍ ଶୀଘ୍ର ବଢ଼ିଥାଏ ଆଉ ଏହାର ଉଚ୍ଚତା 9 ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ। ଏହାର ଫୁଲ ଦେଖିବାକୁ ଉଡୁଥିବା ଛୋଟ ଛୋଟ ହମିଙ୍ଗ ବର୍ଡ ପରି ଦେଖାଯାଏ। ଏହା ଖୁବ୍ ସୁନ୍ଦର ହେଇଥିବାରୁ ସାଜସଜ୍ଜା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଏହା ସହିତ ଏହାକୁ ହୋମିଓପାଥି ଔଷଧରେ ମଧ୍ୟ ବ୍ୟବହାର କରାଯାଏ। ଏହି ଖାସ୍ ଗଛଟି ଖାସ୍ କରି ଅଷ୍ଟ୍ରେଲିଆରେ ହିଁ ଦେଖାଯାଏ।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ। ଉପସ୍ଥାପନା ଥିଲେ ଜ୍ୟୋତି କୁମାର ବେହେରା, ଆକାଶବାଣୀ ବ୍ରହ୍ମପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ। ଏଥିରେ ଶୁଣିବେ ହିନ୍ଦୀ ଓ ଇଂରାଜୀରେ ସମାଚାର, ଶୁଣିପାରିବେ କିଛି ସମୟ ମଧ୍ୟରେ।

ଅନୁରାଗ ପଡ଼ୱାଲଙ୍କ କଣ୍ଠରେ ଶୁଣିଲେ ଏକ ଭଜନ ଆକାଶବାଣୀ ବ୍ରହ୍ମପୁର ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେଉଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କ ସୂଚନା 6:15 ଶୁଣିପାରିବେ ଶ୍ରୀରାମ ଚରିତ ମାନସ ଦେଶଭକ୍ତି ଗୀତଟିଏ ପ୍ରଚାର କରିବ 6:25 6:30 ଶୁଣିପାରିବେ ଯୁବ ଶକ୍ତି ଏହାକୁ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ 6:55 ରହିଛି ଆଜିର ପ୍ରସଙ୍ଗ ରାତି 7:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ 7:25 ରହିଛି ଜିଲ୍ଲା ହାଲଚାଲ ଏହାକୁ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ

0: ଶୈଶବ ଅବସ୍ଥାରୁ ଶିଶୁଙ୍କୁ ସଶକ୍ତ କରିବା, ସେମାନଙ୍କର ପୁଷ୍ଟି ସାଧନ ନିମନ୍ତେ ସଜାଗ ରହିବା, ତା ସହିତ ସେମାନଙ୍କ ଶାରୀରିକ ମାନସିକ ତଥା ବୌଦ୍ଧିକ ବିକାଶ କ୍ଷେତ୍ରରେ ପଦକ୍ଷେପ ନେବା। ଏହିପରି ଭାବେ ସେମାନଙ୍କର ଯଦି ଶୈଶବ କୈଶୋର ଅବସ୍ଥା ସୁଦୃଢ଼ ହୁଏ, ଯୁବାବସ୍ଥା ମଧ୍ୟ ସେତିକି ଉନ୍ନତ ଆଉ ବିକଶିତ ହେବ। ଏହି ଅବସରରେ ଆଜିର ଏହି ଆଲୋଚନା ଏକ ସୁସ୍ଥ ଶୈଶବ ଏକ ପ୍ରଗତିଶୀଳ ସମାଜର ମୂଳ ଭିତ୍ତି, ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ତଥା ସମାଜସେବୀ ଶ୍ୱେତା ରାଉତ।
1: ପ୍ରଗତିଶୀଳ ଦେଶ ପାଇଁ ସୁସ୍ଥ ଶୈଶବ ନିହାତି ଆବଶ୍ୟକ। ସୁସ୍ଥ ଶୈଶବର ଅର୍ଥ କେବଳ ରୋଗମୁକ୍ତ ଶରୀର ନୁହେଁ, ଗୋଟେ ସୁନ୍ଦର ପରିବେଶ ଯେଉଁଠାରେ ଶିଶୁ ପର୍ଯ୍ୟାପ୍ତ ପୋଷଣ ପାଇବ, ଉତ୍ତମ ଶିକ୍ଷା, ଭଲ ସ୍ୱାସ୍ଥ୍ୟ ସେବା, ମାନସିକ ସୁରକ୍ଷା, ସ୍ନେହ, ନୈତିକ ମୂଲ୍ୟବୋଧ, ସବୁ ସୁସ୍ଥ ଶୈଶବ ପାଇଁ ନିହାତି ଆବଶ୍ୟକ। ଶିଶୁମାନେ ଯେତେବେଳେ ସବୁ ସୁବିଧା ପାଇବେ, ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢିବ, ସୃଜନଶୀଳତା ଓ ଦାୟିତ୍ୱବୋଧ ବିକଶିତ ହେବ, ତାହାକୁ ନିଜେ କହିବା ସୁସ୍ଥ ଶୈଶବ। ଶିଶୁର ସୁସ୍ଥତା ଉପରେ କେବଳ କହିଲେ ହବନି ଯେ ତା ଦେହ ଭଲ ରହିବା କିମ୍ବା କୌଣସି ଅସୁସ୍ଥତା ଭିତରେ ନ ରହିବା, ନାହିଁ, ସୁସ୍ଥତା କହିଲେ ଆମର ଖାଦ୍ୟ ପୋଷଣ, ଶ୍ରଦ୍ଧାର ପୋଷଣ, ସଂସ୍କାରର ପୋଷଣ, ଶିକ୍ଷାର ପୋଷଣ, ଆଧ୍ୟାତ୍ମ ପୋଷଣ, ଆକଟର ପୋଷଣ, ଏ ସବୁ ଜିନିଷର ପୋଷକ ତତ୍ତ୍ୱ ଗୋଟେ ଶିଶୁକୁ ଦରକାର। ଖାଦ୍ୟ କହିଲେ କଣ, ଯେମିତି ଗୋଟେ ଛୋଟ ଶିଶୁକୁ ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଏତେ ମାତ୍ରାରେ ଯୋଉମାନେ ମହିଳାମାନେ ବି ଚାହୁଁନାହାନ୍ତି କି ଆମେ ଧନ୍ୟପାନ କରେଇବା, ଗୋଟେ ଶିଶୁକୁ ମା କ୍ଷୀର ନିହାତି ଆବଶ୍ୟକ। ନିଜର ସୌନ୍ଦର୍ଯ୍ୟ ପାଇଁ ହଉ କିମ୍ବା ନିଜର କୌଣସି ଭିଟାମିନ ଅଭାବରୁ ହଉ କିମ୍ବା ମାନେ ସଫିସିଏଣ୍ଟ ଭାବରେ ମାଆର ଧନ୍ୟପାନ କରେଇବାର ଯୋଉ କାପାସିଟିଟା ନ ରହିବାରୁ ହଉ, କଣ ପାଇଁ ହଉ, କାରଣ ମା କ୍ଷୀର ଶିଶୁକୁ ନିହାତି ଦରକାର, ଯୋଉଟାକୁ ସେ ବଞ୍ଚିତ ହେବା ଆଦୌ ଉଚିତ ନୁହେଁ, ସେ ପ୍ରତି ଆମେ ଧ୍ୟାନ ଦେବା ଦରକାର। ଶ୍ରଦ୍ଧାର ପୋଷଣ, ଆମେ କେବଳ ପିଲାଟିଏ ଜନ୍ମ କରିଦେଲେ ହେବ ନାହିଁ, ପିଲାକୁ ଆମେ ଆମ ଗର୍ଭରେ ରଖିକି ଜନ୍ମ କରୁଛନ୍ତି, କେତେ ସ୍ନେହ, ଶ୍ରଦ୍ଧା, ବିଶ୍ୱାସ, ଆଶା, ଆକାଂକ୍ଷା ଗୋଟେ ଶିଶୁ ଭିତରେ ଆମେ ରହୁଛନ୍ତି, ସେ ଆମର ଭବିଷ୍ୟତ, ତେଣୁ ସେ କେମିତି

ବହୁତ କ୍ଷେତ୍ରରେ ବହୁତ କିଛି କାରଣ ଅଛି ଗୋଟେ ଶିଶୁକୁ ସୁସ୍ଥ ଶୈଶବ ଦେବା ପାଇଁ, କିନ୍ତୁ ମୁଁ ଭାବୁଛି ଗୋଟେ ପରିବାର ହଉଛି ଗୋଟେ ଶିଶୁ ପାଇଁ ପ୍ରଥମ ବିଦ୍ୟାଳୟ। ମାତା ପିତାଙ୍କ ଭଲ ପାଇବା, ଆଦର, ଶୃଙ୍ଖଳା, ମାର୍ଗଦର୍ଶନ ଶିଶୁର ଚରିତ୍ର ଗଠନର ମୁଖ୍ୟ ଭୂମିକା ନିର୍ବାହ କରିବ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଯେମିତି ଆହ୍ୱାନ ଦେଇଛନ୍ତି, ଶିଶୁମାନଙ୍କ ପାଖରୁ ହିଁ ଆମର ବିକଶିତ ଭାରତର ମୂଳଦୁଆ ପଡେ। ଆମେ ଯଦି ଆମ ଶିଶୁକୁ ଗୋଟେ ସୁସ୍ଥ ଶୈଶବ ଯଦି ସୁରକ୍ଷିତ ହେଇପାରିବ, ତାହେଲେ ଏ ଦେଶ ସୁରକ୍ଷିତ ହେଇପାରିବ। ଏ ଦେଶ ହିଁ ଏ ଶିଶୁମାନଙ୍କ ହାତରେ ଅଛି, ଶିଶୁମାନେ ହିଁ ଏ ଦେଶର ଭବିଷ୍ୟତ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମୁଁ ନିଶ୍ଚୟ ଭାବରେ କହିବି, ଗୋଟେ ପ୍ରଗତିଶୀଳ ସମାଜ ସେତେବେଳେ ଗଢି ଉଠିବ ସେତେବେଳେ ଯଦି ଶିଶୁମାନେ ସୁରକ୍ଷିତ, ଶିକ୍ଷିତ, ସୁସ୍ଥ ଓ ସଂସ୍କାରିତ ହୋଇ ରହିପାରିବେ। ଶିଶୁମାନେ ଅଧିକାର, ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ। ଆମେ ଗୋଟେ ସୁସ୍ଥ ଶୈଶବ କେବଳ ଜଣେ ଶିଶୁର ଉଜ୍ଜଳ ଭବିଷ୍ୟତ ନୁହେଁ, ବରଂ ଗୋଟେ ସୁନ୍ଦର, ଗୋଟେ ସଭ୍ୟ, ପ୍ରଗତିଶୀଳ ସମାଜର ଦୃଢ ମୂଳ ଭିତ୍ତି। ଆଜି ଆମେ ଶିଶୁମାନଙ୍କ ପାଇଁ ଯେଉଁ ପରିବେଶ ଗଢିବା, ଆସନ୍ତାକାଲି ସେହି ପରିବେଶ ଆମ ସମାଜ ରାଷ୍ଟ୍ରର।

ଜୁଆଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁ ଭାଷାରେ କେବଳ ଆକାଶବାଣୀ।

0: ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ବିପ୍ଳବୀ ଜନନାୟକ ଗୁରୁ ଗମ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ଅତ୍ୟାଧୁନିକ ମେଡିକାଲ କଲେଜ ଏବଂ ହସ୍ପିଟାଲ ନୂତନ ଟିଚିଂ ଭବନ କେବଳ ଏକ କୋଠାବାଡ଼ି ନୁହଁ, ବରଂ ଏହା ମୟୂରଭଞ୍ଜର ସ୍ୱାଭିମାନୀ ଜନସାଧାରଣଙ୍କର ଦୀର୍ଘ ଦିନର ଆଶା ଆକାଂକ୍ଷା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ଆମ ସରକାରଙ୍କର ଇଏ ହେଉଛି ଦୃଢ଼ ପ୍ରତିଫଳନ। ସାଂସ୍କୃତିକ ଗୌରବରେ ସମୃଦ୍ଧ ଏହି ବୀର ମାଟି
0: ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର 1,30,00,000 ପରିବାର ମଧ୍ୟରୁ 3,46,00,000 ବ୍ୟକ୍ତିଙ୍କୁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଅନ୍ୟପକ୍ଷରେ ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଓ ରାୟଗଡ଼ାରେ 3 ଆୟୁର୍ବେଦିକ ମେଡିକାଲ କଲେଜ ସହିତ ନୟାଗଡ଼ ଓ ନୂଆପଡ଼ାରେ 2 ନୂଆ ହୋମିଓପାଥିକ ମେଡିକାଲ କଲେଜ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ 430 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମ ସର୍ବାଙ୍ଗୀନ ବିକାଶ ପାଇଁ 430 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମ

0: ସକ୍ରିୟ ନାଗରିକ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇ 2026 ଫଳ ପ୍ରକାଶ ପାଇଛି। ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ରାଜ୍ୟରେ ଗତ ମାସ 4-10 ତାରିଖ ପର୍ଯ୍ୟନ୍ତ ଓଜେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ 92,628 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି
1: 30 ଜିଲ୍ଲାରେ ପାଖାପାଖି 92 ସେଣ୍ଟର କରାଯାଇଥିଲା ଓ ରାଜ୍ୟ ବାହାରେ ମଧ୍ୟ 3 ସହରରେ କାଲକାଟା, ପାଟନା ଏବଂ ରାଞ୍ଚିରେ 6 ସେଣ୍ଟର ମଧ୍ୟ କରାଯାଇଥିଲା ଏବଂ 103,434 ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିଲେ। ସେ ମଧ୍ୟରୁ 92,628 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତା ଭିତରେ ଆମେ ନର୍ସିଂ ପାଠ୍ୟକ୍ରମ ବ୍ୟତୀତ ପାଖାପାଖି 62,691 ଜଣ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କୁ ର୍ୟାଙ୍କିଂ ପ୍ରଦାନ କରାଯାଇଛି।
0: ବିଦ୍ୟା ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନସ୍ଥ ନୂତନ ଭାବେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରଥମ ପର୍ଯ୍ୟାୟ ଦିଗ୍ଦର୍ଶନ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ସିରିପୁରସ୍ଥିତ ଇମେସ୍ଠାରେ ପ୍ରାୟ 120 ଜଣ ପିଜିଟି ଶିକ୍ଷକ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଆସନ୍ତା 16 ତାରିଖ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଶୁ ସ୍ୱାସ୍ଥ୍ୟ ସଚେତନତା ଓ ସେବା ସୁଦୃଢ଼ୀକରଣ ଉଦ୍ଦେଶ୍ୟରେ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ଅଧିକ ସ୍ମାର୍ଟ କ୍ଲାସରୁମ୍ ମାଧ୍ୟମରେ 4,000+ କ୍ଷେତ୍ରୀୟ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନବଜାତ ଶିଶୁର ଯତ୍ନ, ଆଶା ଅଙ୍ଗନୱାଡ଼ି କର୍ମୀଙ୍କ ଦାୟିତ୍ୱ, ବିପଦ ସଂକୁଳ ଶିଶୁଙ୍କୁ ଚିହ୍ନଟ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଆଜି 3 ରଥରେ 6 କାଠ ଉଠିଛି। ଏଥିସହ 3 ରଥରେ ଗୟଳମୋଡ଼ା କାର୍ଯ୍ୟ ଶେଷ ହେବା ପରେ ଡୋଖା ଲଗାଯାଇଛି। 4 ଉଠିଥିବା ବେଳେ ମହାରଣା ସେବକମାନେ ପ୍ରଥମ ଭୂଇ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ, ତେବେ ଆଜି ତାହାକୁ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଭୂଇ ସେବକମାନେ 6 କାଠିକୁ 4 ଖଞ୍ଜିଛନ୍ତି। ମହାରଣା ସେବକମାନେ ଦ୍ୱିତୀୟ ଭୂଇ ନିର୍ମାଣ ଏବଂ ରୂପକାର ସେବକମାନେ ନାଟଗୋଡ଼ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁବ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ 48 ଅଭିଯୋଗ ତତ୍କାଳ ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଅମ୍ବଭନା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 119 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 98 ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ରେଡ୍କ୍ରସ୍ ପାଣ୍ଠିରୁ 3 9,000 ସହାୟତା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ 8 ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 5 ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ

0: 13 ସମ୍ପର୍କରେ ଆଲୋଚନା କରିଲେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଅପରପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶ 12 ରାଜ୍ୟକୁ ସ୍ପର୍ଶ କରିଛି। ମୌସୁମୀ ଚଳିତ ସପ୍ତାହରେ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ସାହସିକତା ପାଇଁ ପ୍ରତିରକ୍ଷା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ 430 କୋଟି ଟଙ୍କାର ପ୍ରକଳ୍ପ ସହ ନୂତନ ହସ୍ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ 2024 ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଅସଲି ନୋଟରେ କାହିଁ ଖେଳୁଛୁ?
2: ବ୍ରୁ, ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ ମିଳିବ?
1: ହଁ, ଯେଉଁଥିରେ ତୁମକୁ ପିଜା ପାର୍ଟି ଦେବୁ।
3: RBI କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
5: ଆଜିର ପ୍ରସଙ୍ଗ, ମହାସାଗର ସହ ସମ୍ପର୍କ ସ୍ଥାପନ। ଆଲେଖ୍ୟ, ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ମହାସାଗର ଦିବସ ପାଳନ କରାଯାଉଛି। ପୃଥିବୀ ପୃଷ୍ଠ ପ୍ରାୟ 70% ଅଂଶ ମହାସାଗର ଦ୍ୱାରା ଆବୃତ। ଆମେ ଗ୍ରହଣ କରୁଥିବା ଅମ୍ଳଜାନର ଏକ ବଡ଼ ଅଂଶ ମହାସାଗରରୁ ଆସିଥାଏ। ଜଳବାୟୁକୁ ସନ୍ତୁଳିତ ରଖିବା, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଜାତିସଂଘର ଆକଳନ ଅନୁଯାୟୀ ପୃଥିବୀ ପୃଷ୍ଠରେ ଅତି କମ୍ରେ 50% ଅମ୍ଳଜାନ ମହାସାଗର ଉତ୍ପାଦନ କରିଥାଏ, ଯାହାକି ମାନବ ତଥା ପଶୁପକ୍ଷୀଙ୍କ ଜୀବନ ଧାରଣରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ହେଉଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ବହୁ ବର୍ଷ ଧରି ମହାସାଗରକୁ ଆମେ କେବଳ ସମ୍ପଦ ଭଣ୍ଡାର ଭାବେ ବ୍ୟବହାର କରିଆସୁଛୁ, ତେବେ ମହାସାଗର ଇକୋସିଷ୍ଟମକୁ ବୁଝିବା, ଏଥିପାଇଁ କାର୍ଯ୍ୟ କରିବା ଏବଂ ସାମଗ୍ରିକ ଭାବେ ଏହାର ସୁରକ୍ଷା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହୋଇଛି। ଆମ ଦେଶରେ ପ୍ରାୟ 11,000 କିଲୋମିଟର ଲମ୍ବ ସମୁଦ୍ର ଉପକୂଳ ରହିଛି, ତେଣୁ ଅନ୍ୟ ପ୍ରକାରେ କହିଲେ ଭାରତକୁ ଏକ ସାମୁଦ୍ରିକ ରାଷ୍ଟ୍ର ଭାବେ ମଧ୍ୟ ପରିଗଣନା କରାଯାଏ। ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ ଏବଂ ଉପକୂଳବାସୀଙ୍କ ଜୀବିକା ଏହା ଉପରେ ନିର୍ଭରଶୀଳ। ଦେଶରେ ନୀଳ ଅର୍ଥନୀତି ବିକାଶ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସାମୁଦ୍ରିକ ସମ୍ପଦର ସୁରକ୍ଷା କେବଳ ପରିବେଶ ପାଇଁ ନୁହେଁ, ଦେଶର ଉପକୂଳ ପାଇଁ ଅତ୍ୟନ୍ତ ଜରୁରୀ। ପ୍ଲାଷ୍ଟିକ ପ୍ରଦୂଷଣ, ଅତ୍ୟଧିକ ମାଛ ଧରିବା, ଜଳବାୟୁ ପରିବର୍ତ୍ତନ, ଉପକୂଳ ପରିବେଶର ଅବକ୍ଷୟ ଯୋଗୁଁ ମହାସାଗର ଏବେ ଅନେକ ବିପଦର ସମ୍ମୁଖୀନ ହେଉଛି। ସମୁଦ୍ରରେ ମିଶୁଥିବା ପ୍ଲାଷ୍ଟିକ ତଥା ଅନ୍ୟାନ୍ୟ ଆବର୍ଜନା ଜଳଜ ପ୍ରାଣୀଙ୍କ ଜୀବନ ପାଇଁ ବିପଦ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମୁଦ୍ରିକ ପରିବେଶ ସୁରକ୍ଷିତ ରଖିବା ଲକ୍ଷ୍ୟରେ ସରକାର ଭବସାଗର ନାମକ ଏକ ଜୈବ ବିବିଧତା ରେଫରାଲ କେନ୍ଦ୍ର କାର୍ଯ୍ୟକାରୀ କରିଛନ୍ତି। ଏ କ୍ଷେତ୍ରରେ ଗବେଷଣା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସୁଦୃଢ଼ କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ସମନ୍ୱିତ ଭାବେ ସାମୁଦ୍ରିକ ସମ୍ପଦର ବ୍ୟବହାର ଏବଂ ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଗଭୀର ମହାସାଗର ମିଶନ ଅଧୀନରେ ଭାରତ 6,000 ମିଟର ଗଭୀରତା ପର୍ଯ୍ୟନ୍ତ ମାନବ

0: ସାମୁଦ୍ରିକ ପ୍ରାଣୀ ସମ୍ପଦର ସର୍ଭେ ମୂଲ୍ୟାଙ୍କନ ଏବଂ ତଦାରଖ କାର୍ଯ୍ୟ କରାଯାଉଛି। କେନ୍ଦ୍ରୀୟ ମତ୍ସ୍ୟଜୀବୀ ତଥ୍ୟ ପ୍ରଣାଳୀ, ଜୈବ ବିବିଧତା ହଟ୍ସ୍ପଟ୍ ମ୍ୟାପିଂ ଏବଂ ସାମୁଦ୍ରିକ ଜୀବଙ୍କ ପାଇଁ ଜେନେଟିକ୍ ଡାଟାବେସ୍ ବିକଶିତ କରିବା ପାଇଁ ଏହି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏହି ଦିବସ ବେଶ୍ ଗୁରୁତ୍ୱ ବହନ କରେ। ପ୍ରାୟ 480 କିଲୋମିଟର ଲମ୍ବ ଉପକୂଳ ସହ ଓଡ଼ିଶାର ମହାସାଗର ସହ ପ୍ରଭାବଶାଳୀ ସମ୍ପର୍କ ରହିଆସିଛି। ଚିଲିକା ହ୍ରଦ, ଭିତରକନିକା ଲୁଣା ଜଙ୍ଗଲ, ଗହିରମଥା ସମୁଦ୍ରତଟ ବିଶ୍ୱସ୍ତରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଗହିରମଥା ବିଶ୍ୱର ସର୍ବବୃହତ ଅଲିଫିଡ୍ଲେସ୍ ସମୁଦ୍ର କଇଁଛଙ୍କ ପ୍ରଜନନ କ୍ଷେତ୍ର ଭାବେ ମାନ୍ୟତା ଲାଭ କରିଛି। ପ୍ରତିବର୍ଷ ଲକ୍ଷ ଲକ୍ଷ କଇଁଛ ଗହିରମଥାରେ ଅଣ୍ଡାଦାନ କରିଥାନ୍ତି, କିନ୍ତୁ ଚଳିତ ବର୍ଷ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଉପକୂଳରେ ଅଣ୍ଡାଦାନ ନ କରି କଇଁଛ ସମୁଦ୍ରକୁ ଫେରିଯିବା ଦେଖିବାକୁ ମିଳିଥିଲା। ଜଳବାୟୁ ପରିବର୍ତ୍ତନ ଏହାର ଏକ କାରଣ ଭାବେ ଆକଳନ କରାଯାଇଛି। ତେଣୁ ଅନ୍ୟ ପ୍ରକାରେ ଦେଖିଲେ ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରଦୂଷଣ ମହାସାଗର ସମ୍ପଦ ଉପରେ ଗଭୀର ପ୍ରଭାବ ପକାଉଛି। ଏଥିପାଇଁ ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି ଏକ ବ୍ୟବହାର ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ କରିବା, ସମୁଦ୍ରତଟକୁ ପରିଷ୍କାର ରଖିବା, ସାମୁଦ୍ରିକ ଜୈବ ବୈଚିତ୍ର୍ୟ ପ୍ରତି ସଚେତନତା ବୃଦ୍ଧି ଏବଂ ନିରନ୍ତର ମତ୍ସ୍ୟ ସମ୍ପଦ ପରିଚାଳନାକୁ ଉନ୍ନତ କରିବା ଲାଗି କ୍ଷେତ୍ରଗୁଡ଼ିକ ଉପରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।
1: ଆକାଶବାଣୀ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଦୁସ୍ତିର କେତୋଟି ଗୀତ।

0: ବିସ୍ତୃତ ସମ୍ବାଦ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ ବାହିନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଲେଫ୍ଟନାଣ୍ଟ କମାଣ୍ଡର ସୁରଜ ପରାସର, ଲେଫ୍ଟନାଣ୍ଟ କର୍ଣ୍ଣେଲ ନୀତିଶ ଭାରତୀ ଶୁକ୍ଳା, ମେଜର ଆଦିତ୍ୟ ପ୍ରତାପ ସିଂ, ଇନ୍ସପେକ୍ଟର ଲକ୍ଷ୍ମଣ କେଓ୍ୱଟ ଓ ରାମେଶ୍ୱର ଦୁର୍ଗା ଦେଶମୁଖଙ୍କୁ ସୌର୍ଯ୍ୟଚକ୍ର ପ୍ରଦାନ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟ ଓ ସଶସ୍ତ୍ର ବାହିନୀର ବରିଷ୍ଠ ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହ ଜଡ଼ିତ ହେବାରେ ପଶ୍ଚିମବଙ୍ଗ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ 36ତମ ରାଜ୍ୟ ହୋଇଛି। ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ପରିବାର ପିଛା ବର୍ଷକୁ 5,00,000 ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ପ୍ରଦାନର ସୁବିଧା ରହିଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ନେଇ ନୂଆଦିଲ୍ଲୀଠାରେ ଆଜି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ସୁରେନ୍ଦ୍ର ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ସୁନିଶ୍ଚିତ ହେବା ସହ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ସଶକ୍ତ କରିବା ବୋଲି ଆଶା କରାଯାଉଛି। ଯୋଜନା ଅଧୀନରେ 36,000ରୁ ଅଧିକ ସରକାରୀ ଏବଂ ବେସରକାରୀ ହସ୍ପିଟାଲଗୁଡ଼ିକୁ ତାଲିକାଭୁକ୍ତ ମଧ୍ୟ କରାଯାଇଛି। ଦେଶବ୍ୟାପୀ ଏପର୍ଯ୍ୟନ୍ତ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଚଣ୍ଡିଗଡ଼ସ୍ଥିତ ହରିୟାଣା ବିଧାନସଭା ସିପିଏ ଭାରତ ଅଞ୍ଚଳ ଜୋନ୍ 2 ସମ୍ମିଳନୀକୁ ଆଜି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିଛନ୍ତି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଧାୟକ ଏବଂ ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି ଏବଂ ସଚିବ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି। ରାଷ୍ଟ୍ର ନିର୍ମାଣରେ ବିଧାୟକଙ୍କ ଭୂମିକା, 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ, କୃତ୍ରିମ ବୁଦ୍ଧିମତା ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ଆଦି ପ୍ରସଙ୍ଗଗୁଡ଼ିକରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏବଂ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଜନପ୍ରତିନିଧି ସମ୍ମିଳନୀରେ ଯୋଗ ଦେଉଛନ୍ତି। ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଗୋଆ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ସିକିମ୍, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସମେତ 12 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ 4 ଉପବାଚସ୍ପତି ଓ 7 ସଚିବ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ବିର୍ଲା କହିଛନ୍ତି,
1: ଆଜ ଏକତ୍ରିତ ହୁଏ ତୋ ବଡ଼େ ଐତିହାସିକ ଲକ୍ଷ୍ୟ ଓ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ ଔର ଇନ ଦୋ ଦିନ କି ଚର୍ଚ୍ଚା ସମାଜ ସେ ସାରେ ପ୍ରୟାସୋଁ ସେ ସାରୀ କାର୍ଯ୍ୟ ଯୋଜନା ସେ ଔର ଭବିଷ୍ୟ କେ ଅନ୍ଦର ଅପନେ ଅପନେ ରାଜ୍ୟ କି ବିଧାନସଭାଓଁ କେ ଅନ୍ଦର ଅପନେ ରାଜ୍ୟ କେ ବିକଶିତ ରାଜ୍ୟ କେ ସଂକଳ୍ପ କେ ସାଥ ବିକଶିତ ଭାରତ କେ ସଂକଳ୍ପ କେ ଲିଏ ସାମୂହିକ ପ୍ରୟାସୋଁ କେ ଲିଏ ୟହାଁ ଓ ସାମୂହିକ ସଂକଳ୍ପ କେ ଲିଏ ୟହାଁ ଏକତ୍ରିତ ହୁଏ ଦେଶ କେ ଅନ୍ଦର ଲୋକତାନ୍ତ୍ରିକ ସଂସ୍ଥାଓଁ ମେ ହର ସଂସ୍ଥାଓଁ କି ମହତ୍ୱପୂର୍ଣ୍ଣ ଭୂମିକା ରହିତୀ ହୈ ଔର କାଲଖଣ୍ଡ କେ ଅନ୍ଦର ସମୟ ସମୟ ପର ହମନେ ଲୋକତାନ୍ତ୍ରିକ ବ୍ୟବସ୍ଥାଓଁ ସେ ନିର୍ଣ୍ଣୟ ପ୍ରୟାସ କରତେ ହୁଏ ଦେଶ ମେ ସାମାଜିକ ଆର୍ଥିକ ପରିବର୍ତ୍ତନ କି ଦିଶା ତୟ କି ହୈ।
0: ଦେଶବ୍ୟାପୀ 100 ଶିଳ୍ପ ପାର୍କର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଆଜି ଭବ୍ୟ ପୋର୍ଟାଲର ଶୁଭାରମ୍ଭ ହୋଇଛି। ନୂଆଦିଲ୍ଲୀରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଏହାର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଏହି ପୋର୍ଟାଲ ବହୁମୁଖୀ ଯୋଗାଯୋଗ, ନିର୍ଭରଯୋଗ୍ୟ ବ୍ୟବସ୍ଥା, ଡିଜିଟାଲ ପ୍ରଶାସନ, ଭିତ୍ତିଭୂମି ଏବଂ ନିରନ୍ତର ବିକାଶ ଆଧାରିତ ସମନ୍ୱିତ ଶିଳ୍ପ ଇକୋସିଷ୍ଟମ ସୃଷ୍ଟି କରିବାରେ ସହାୟକ ହେବ। ଏହି ପୋର୍ଟାଲ ରାଜ୍ୟଗୁଡ଼ିକ ପାଇଁ ସ୍ୱଚ୍ଛତା, ଦକ୍ଷତା ଏବଂ ସହଜ ଅଂଶଗ୍ରହଣକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଫିଲିପାଇନ୍ସର ଦକ୍ଷିଣ ଭାଗରେ ଆଜି ସକାଳୁ ହୋଇଥିବା ଭୂକମ୍ପରେ ଅତିକମ୍ରେ 32 ଜଣଙ୍କର ମୃତ୍ୟୁ ହୋଇଛି। 200 ଅଧିକ ଲୋକ ଆହତ ହୋଇଥିବାର ଜଣାପଡ଼ିଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.8 ରହିଥିଲା। ଭୂକମ୍ପରେ ଜେନେରାଲ ସାଣ୍ଟୋସ ସହରର କେତେକ ଅଞ୍ଚଳରେ କୋଠା ଭୁଷୁଡ଼ି ପଡ଼ିଥିବା ବେଳେ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। ଇଣ୍ଡୋନେସିଆର ପାଲାଓ ଏବଂ ଦକ୍ଷିଣ ଜାପାନରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଫିଲିପାଇନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭଲ୍କାନୋଲୋଜି ଆଣ୍ଡ ସିସ୍ମୋଲୋଜି ପକ୍ଷରୁ କୁହାଯାଇଛି, ଭୂକମ୍ପର ଗଭୀରତା 33 କିଲୋମିଟର ରହିଥିବା ବେଳେ ଏହା ମିଣ୍ଡାନାଓ ଦ୍ୱୀପର ସାରଙ୍ଗାନୀ ପ୍ରଦେଶସ୍ଥିତ ମାସିମ୍ ସହରର ଉପକୂଳରୁ 32 କିଲୋମିଟର ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ହୋଇଥିଲା। ମାନବ ସମାଜ ପାଇଁ ମହାସାଗରର ଗୁରୁତ୍ୱ ଏବଂ ଏହାର ସୁରକ୍ଷା ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ମହାସାଗର ଦିବସ ପାଳନ କରାଯାଉଛି।

ଜଳବାୟୁ ସନ୍ତୁଳନ, ଖାଦ୍ୟ ଯୋଗାଣ ଏବଂ ଜୈବ ବୈଚିତ୍ର୍ୟକୁ ସୁରକ୍ଷିତ ରଖିବାରେ ମହାସାଗରର ଭୂମିକା ନିର୍ବାହ କରିଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ବିଶ୍ୱବ୍ୟାପୀ ମହାସାଗର ସହ ସମ୍ପର୍କ ପୁନଃ ପରିକଳ୍ପନା। ଏହି ଦିବସ ପାଳନ ଅବସରରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ସମସ୍ତଙ୍କୁ ମହାସାଗରର ସୁରକ୍ଷା ଏବଂ ସାମୁଦ୍ରିକ ଜୀବ ସଂରକ୍ଷଣ ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ କହିଛନ୍ତି, ମହାସାଗର ଦେଶର ବିଭିନ୍ନ କ୍ଷେତ୍ର ପିଢ଼ି ପରେ ପିଢ଼ି ଏବଂ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ମିଳିମିଶି କାମ କରିବାକୁ ମନ୍ତ୍ରୀ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଇଣ୍ଡିମେଣ୍ଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିରୋଧୀ ଦଳର ନେତା ଏହି ବୈଠକରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀ, ନ୍ୟାସନାଲ୍ କନ୍ଫରେନ୍ସ ନେତା ଓମର ଅବଦୁଲ୍ଲା ଏବଂ ଏନ୍ସିପି ଏସ୍ପି ନେତା ସୁପ୍ରିୟା ସୁଲେ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ତେବେ ଆମ୍ ଆଦମୀ ପାର୍ଟି ଏବଂ ଦ୍ରାବିଡ଼ ମୁନିତ୍ର କାଝାଗମ୍ ଆଦି କେତେକ ବିରୋଧୀ ଦଳ ବୈଠକରେ ଯୋଗ ଦେଇନଥିଲେ। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ଦଳୀୟ ମୁଖ୍ୟ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପରବର୍ତ୍ତୀ ବୈଠକ ଆସନ୍ତା ଅଗଷ୍ଟ ମାସରେ ତେଲେଙ୍ଗାନାର ହାଇଦ୍ରାବାଦଠାରେ ହେବା ନେଇ ଶ୍ରୀ ଖଡ୍ଗେ ସୂଚନା ଦେଇଛନ୍ତି। ବୈଠକ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି କହିଛି, ଇଣ୍ଡି ବ୍ଲକ୍ ନେତାଙ୍କ ମଧ୍ୟରେ ବିଶ୍ୱସନୀୟତାର ଅଭାବ ରହିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଦେଶବାସୀ ପୂର୍ବରୁ ବିରୋଧୀ ମେଣ୍ଟକୁ ପ୍ରଭାବହୀନ କରିସାରିଛନ୍ତି, ଏପରି ବୈଠକ ମାଧ୍ୟମରେ ସେମାନେ ମେଣ୍ଟର ପ୍ରାସଙ୍ଗିକତା ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଆର୍ମେନିଆର ଶାସକ ଦଳ ସିଭିଲ୍ କଣ୍ଟ୍ରାକ୍ଟ ପାର୍ଟି ସଂସଦୀୟ ନିର୍ବାଚନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆଙ୍କ ନେତୃତ୍ୱାଧୀନ ଦଳ 39.8% ଭୋଟ୍ ପାଇଥିବା ବେଳେ ଷ୍ଟ୍ରଙ୍ଗ୍ ଆର୍ମେନିଆ ଆଲାଏନ୍ସ 23.2% ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। 2018 ପ୍ରଧାନମନ୍ତ୍ରୀ ପାସିନିଆଙ୍କ ନେତୃତ୍ୱାଧୀନ ଦଳ ଆର୍ମେନିଆରେ ଶାସନ କ୍ଷମତାରେ ରହିଆସିଛି। ସଂସଦୀୟ ନିର୍ବାଚନରେ ବିଜୟ ହାସଲ କରିଥିବାରୁ ଆର୍ମେନିଆ ପ୍ରତିପକ୍ଷ ନିକୋଲ ପାସିନିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଭାରତ ଆଫଗାନିସ୍ତାନ ବିରୁଦ୍ଧରେ ଏକ ବଡ଼ ବିଜୟ ହାସଲ କରିଛି। ଏହି ଏକମାତ୍ର ଟେଷ୍ଟରେ ଭାରତ ଏକ ଇନିଂସ ଏବଂ 300 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ମାତ୍ର 3 ଦିନରେ ଏହି ମ୍ୟାଚ୍ ଶେଷ ହୋଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ 8 ୱିକେଟ୍ ବିନିମୟରେ 564 ରନ୍ର ବିଶାଳ ସ୍କୋର କରିଥିଲା। ଆଫଗାନିସ୍ତାନ ଆଜି ତୃତୀୟ ଦିନ ଖେଳରେ ଗତକାଲିର ପ୍ରଥମ ଇନିଂସକୁ 5 ୱିକେଟ୍ ବିନିମୟରେ 113 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। ସମସ୍ତ ୱିକେଟ୍ ହରାଇ 152 ରନ୍ ସଂଗ୍ରହ କରିବା ସହ

0: ପୋର୍ଟାଲର ଶୁଭାରମ୍ଭ, ଫିଲିପାଇନ୍ସର ଦକ୍ଷିଣ ଭାଗରେ ଭୂକମ୍ପରେ 32 ଜଣଙ୍କର ମୃତ୍ୟୁ ଏବଂ ନ୍ୟୁ ଚଣ୍ଡିଗଡ଼ ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ ଏକ ଇନିଂସ ଓ 300 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ତୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କୋରାପୁଟ ସଦ୍ଭାବନା ସଭାଘରେ ଆୟୋଜିତ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣୀ ଶିବିରରେ ମୋଟ 46 ଅଭିଯୋଗର ଶୁଣାଣି କରାଯାଇଛି। ସେଥିମଧ୍ୟରୁ 16 ଗୋଷ୍ଠୀଗତ ଓ 30 ବ୍ୟକ୍ତିଗତ ଅଭିଯୋଗ ଥିବାବେଳେ 7 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଯୁଗ୍ମ ଭାବେ ଶିବିରର ଅଧ୍ୟକ୍ଷତା କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି
3: ଆମର ଟୋଟାଲ 40 ଗ୍ରିଭାନ୍ସ ଆସିଥିଲା ଜନଶୁଣାଣିରେ, ତା ଭିତରେ 7 ଗ୍ରିଭାନ୍ସ ଆମର ଅନ୍ ସ୍ପଟ୍ ଡିସ୍ପୋଜ୍ ହେଇଯାଇଛି, ଅଲରେଡି ତା ଉପରେ କାମ ହେଇସାରିଛି। 16 କମ୍ୟୁନିଟି ଗ୍ରିଭାନ୍ସ ଥିଲା, 30 ଇଣ୍ଡିଜୁଆଲ ଗ୍ରିଭାନ୍ସ ଥିଲା, ତା ଛଡ଼ା ବି ଗୁଡ଼ାଏ ଲୋକ ଏବେ ଆସିକି ଆମେ ଗ୍ରିଭାନ୍ସ ଦେଇଛନ୍ତି, ତାଙ୍କ ଗ୍ରିଭାନ୍ସ ଉପରେ ଆମେ କାର୍ଯ୍ୟକ୍ରମ ଯୋଉ ଅଛି ପଦକ୍ଷେପ ନିଆଯିବ। ଆମର 11 SHG କୁ 1.5 crore ଟଙ୍କା ଦିଆଯାଇଛି, ଆଉ 2 ଲୋକଙ୍କ ଇଣ୍ଟରକାଷ୍ଟ ମ୍ୟାରେଜ୍ ପାଇଁ 5 lakh ଟଙ୍କା, ଦୁଇଟାରେ ମିଶିକି 2.5 lakh 5 lakh ଟଙ୍କା ଏମିତି ତାକୁ ଇନ୍ସେଣ୍ଟିଭ୍ ଦିଆଯାଇଛି। ଗ୍ରିଭାନ୍ସରେ ଗୁଡ଼ାଏ କେସ୍ ଯୋଉ ମ୍ୟୁନିସିପାଲିଟିରେ ଘର ପାଇବା ପାଇଁ ସେମାନେ ଦରଖାସ୍ତ କରିଥିଲେ, ତ ତାଙ୍କ ନିଜ ନାଁରେ ପଟ୍ଟା ଅଛି, ତାଙ୍କ ପାଇଁ ଘର ସାଙ୍ଗେ ସାଙ୍ଗେ ମ୍ୟୁନିସିପାଲିଟି ଯୋଗାଇ ଦେବ। ଅନ୍ୟମାନଙ୍କ ଯେଉଁମାନଙ୍କ ପଟ୍ଟା ନାହିଁ, ତାଙ୍କ ଆମର ବସୁନ୍ଧରା ଯୋଜନା ଚାଲୁଛି, ସେଠି ଗ୍ରାମାଞ୍ଚଳରେ ତାଙ୍କ ଯେଉଁ ମୁଡ଼ଗା ଅଛି ସେଠି ଆମେ ଜାଗା ଦେଇକି ତାଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ତାଙ୍କ ଘର ଦେଇପାରିବ ତା ପାଇଁ ତାଙ୍କୁ କୁହାଯାଇଛି। କିଛି କେସ୍ ଆମର ରୋଡ଼ ରାସ୍ତା ବିଷୟରେ ଆସିଥିଲା, ତ ସେଠି ରିପେୟାର ରିନୋଭେସନ ପାଇଁ RDକୁ RMBକୁ ସେମିତି ଇନ୍ସଟ୍ରକ୍ସନ୍ ଦିଆଯାଇଛି।
2: ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ନେଦରଲ୍ୟାଣ୍ଡ ଦୂତାବାସର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ତାଲିମ କେନ୍ଦ୍ରରେ ସମୁଦାୟସ୍ତରୀୟ ହିତାଧିକାରୀ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ନବରଙ୍ଗପୁର ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରି ମହିଳା ବିରୋଧି ହିଂସା ରୋକିବାରେ ସମୁଦାୟର ଭୂମିକା ଉପରେ ଆଲୋଚନା କରିଥିଲେ। ଘରୋଇ ହିଂସା ଓ ଯୌତୁକ ନିଷେଧ ଆଇନ ସମ୍ପର୍କରେ ସଚେତନତା ଓ ମହିଳା ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କୋରାପୁଟ ସଦ୍ଭାବନା ଗୃହରେ ଦୁଇଦିନିଆ ଆନ୍ତଃ ଜିଲ୍ଲା ପେନ୍ସନ୍ ଅଦାଲତ ଆରମ୍ଭ ହୋଇଛି। କୋରାପୁଟ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ଓ ଭବିଷ୍ୟନିଧି ସମସ୍ୟାର ସମାଧାନ ପାଇଁ ଆୟୋଜିତ ଏହି ଅଦାଲତରେ 692 ପେନ୍ସନ୍ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗ ଏବଂ 121 ଅବସରକାଳୀନ ବକେୟା ପ୍ରାପ୍ୟ ମାମଲାର ଶୁଣାଣି କରାଯାଇଛି। କୋରାପୁଟ ଜିଲ୍ଲାର ସମସ୍ତ 14 ବ୍ଲକରେ ବୁଥସ୍ତରୀୟ ଅଧିକାରୀ ଓ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଘରେ ଘରେ ଯାଇ ମତଦାତା ଯାଞ୍ଚ, ନୂତନ ମତଦାତାଙ୍କ ନାମ ସଂଯୋଜନ ଓ ଅଯୋଗ୍ୟ ମତଦାତାଙ୍କ ନାମ ବାଦ୍ ଦେବା ପ୍ରକ୍ରିୟା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଜୟପୁରରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜିତ ହୋଇଥିଲା। କ୍ୟାମ୍ପରେ 238 ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ତଦନ୍ତ ପରେ ସେମାନଙ୍କୁ ସରକାରୀ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରାଯିବ। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ସୁନାବେଡ଼ା ଆହାର କେନ୍ଦ୍ର ଓ ଆବର୍ଜନା ପୁନଃ ପ୍ରକ୍ରିୟାକରଣ କେନ୍ଦ୍ର ପରିଦର୍ଶନ କରି ସମୀକ୍ଷା କରିଛନ୍ତି। ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତା ନେଇ ସେ ସନ୍ତୋଷ ପ୍ରକାଶ କରିଥିବା ବେଳେ ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ କହିଛନ୍ତି। ପୁନଃ ପ୍ରକ୍ରିୟାକରଣ କେନ୍ଦ୍ରରେ

0: ଏଇ ନାନୀ ତମେ ଆସିକି ଜଗିଛ କି? ନମସ୍କାର ନମସ୍କାର
1: ନମସ୍କାର ନମସ୍କାର। ଆଉ ସେଦିନ କହିଥିଲି ଆଉ ଏଥର ବୈଠକ ଯୋଉ ଦିନ ସମୟ ମିଳିଲା ମୁଁ ଆସିବି ଆଗା, ସବୁ କଥା ଜାଣୁଛି ଶୁଣୁଛି, କେତେ ଭଲ ଲାଗୁଛି।
0: ତମେ ସେଥିପାଇଁ ଆଗରୁ ଆସି ଜଗିଛ, ମୋର ଆଗ ଆଜି ଟିକେ ଉଚ୍ଛର ହେଇଗଲା ବୋଲି ଦେଖ ଏ ଘର କାମ ଯାହା ସରିଲା ଡୁଲେ ବେଳ ହେଇଯାଉଛି, ସବୁ ତମର ସିନା ପିଲା ଅଛି ସବୁ କରିଦଉଛି
1: ଏବେ, ସେଥିପାଇଁ ମୁଁ ବୈଠକକୁ ଆଇପାରୁଛି।
0: ଆଉ ତମେ ଚାଷ ବିଲା ଯାଇଥିଲ ନାଇଁ ଆଜି?
1: ଖାଲି ବୁଲିକି ପଳାଉଛି, ଆଉ ଏତେ ସମୟ ଯାଉନି।
0: ଯାଉନ ବୋଲି ଦେଖ ମୁଁ ତ ନଗଲେ ନ ଚଳେ, ମୁଁ ଯାଉଛି ବିଲରେ।
1: ଆମର ସମସ୍ତେ ତ ସେ କାମ ନକଲେ ରହିପାରିବା?
0: ଦେଖ ଆମେ ତ ବାର ମାସୀ ବାର ପ୍ରକାର ଚାଷ କଲେ ହେଇ କଣ, ଗୋଟେ ଧାନକୁ ଯିଏ ବସୁଛେ କି ସମନ୍ୱିତ ଚାଷ ବୋଲୁଛନ୍ତି, ସେମିତିକା ସବୁ ଯାକ ଚାଷ ପରିବା ଟିକେ ଫଳ।
1: ଆମେ ଯୋଉ ଖାଲି ଏଇ ଚାଷ କଲୁ ସବୁ ଚାଷ କଲୁ, ଆମେ ଏଇଠି ଯାଇକି କେତେ ଭଲ ଭଲ କଥା କହୁଥିବା
0: ଆଉ କଣ। ତମେ ଆସିଲେ ସେତିକି ଆମେ ଡାକୁଛି ନାନୀ ଟିକେ ଆସୁଥ ବୋଲି,
1: ମୁଁ ହେଲେ ବି ଆସି ଛାଣି ବୋଲେ ମୋର ବୋଉ କହିବି ନା, ଭାଇନା ଜାଣିଲେ କଲା ମୁଁ ହେଲେ ଜାଣି
0: ନାଇଁ। ଆମେ ଯେତେ ବୋଲେ କଥାରେ କହୁନାହାନ୍ତି କି ଜ୍ଞାନ ପାଇଁ, ଜ୍ଞାନ ପାଇଁ ଗୋଟେ ସମୁଦ୍ର, ତମେ ଯେତେ ବୟସ ହେଲେ ମଧ୍ୟ ଯେତେ ଜିନିଷ ଶିଖିବା ଆବଶ୍ୟକ ସେଇଟା ହଉଛି।
1: ଆଉ ସାନ ବଡ଼ ଦେଖିଲେ ହବନି, ଶିଖିବା କଥା ଶିଖିବା ପଚାରିବା, ନହେଲେ ବିଚାର କରି ପଚାରିବା।
0: ଆମେ ପଚାରିବା, ମୁଁ କହିବି ତମେ ଆସୁତ ବୋଇଲା ଆଡୁ ଇନ୍ଦିଲା ଆଡୁ, ମୁଁ ଏ ବାଦାମ ଟିକେ, ଏ ଦେଖ ପନିପରିବା ଟିକେ, କହେ କଟି ପୋଟଳ ଟିକେ, କଲରା ଟିକେ, ବାର ମାସ ଟିକେ ଫଳ ଟିକେ ଆସିବ।
1: ଏକ ବାର ମାସ ଫଳ ଆମେ ଯେତେ ବିକିଲେ କି ଧାନ ଆମ ଦି ପଇସା ମିଳୁଛି, ଆମେ ଟିକେ ଖାଉଛୁ ନିଜେ ଖାଇଲେ କେମିତି ଖୁସି ଲାଗୁଛି ଯେ।
0: ହଁ ସତ କଥା,
1: ଆମେ ନିଜେ ଜାଣିଛେ ନା ଆମେ କେମିତି ମିଶେଇଛେ କି ନାଇଁ, ଭଲ ସାର ଦେଇଛେ କି ନାଇଁ, କଣ ଦେଇଛେ ନାଇଁ, ବଜାର ଠୁ ଆମେ ଭଲ ପରିବା ଖାଉଛେ ନା, ଆମ ପିଲା ପିଲି ହେଲେ ତ ଭଲ ଖାଉଛନ୍ତି ନା।
0: ହଁ ସତ କଥା, ଯେ ଆଜି ଆମର ବୈଠକରେ ଆମେ ଧାନ ଚାଷ କରିବା ଦେଖ ଆଗକୁ,
1: କଣ କରିବାର ନ ଜାଣିବାକୁ ପଡିବ ନା।
0: ହଁ ସେଇଆ ହଉଛି କଥା, ଦେଖ ଏବେ ତ ବର୍ଷା ଟିକେ ଆମର ମୌସୁମୀ ଦେଖୁଛ ଧୀରେ ଆସିବ,
1: ଏବେ ତ ବର୍ଷା ବେଶୀ ଖାଲି ସେ ଘଡ଼ଘଡ଼ି ବିଜୁଳି
0: କହୁଛନ୍ତି କଣ, ସେଟା କହୁନାହାନ୍ତି କାଳ ବୈଶାଖୀ ଡର ଲାଗୁଛି ଆଉ ବୋଲେ, ଅଧିକା ପାଣି ଟିକେ ବସା ହେଲେ କିମ୍ବା ଖୁସି ଲାଗିବ ଭଲକି ନଷ୍ଟ କରିଦେଇକି ପଳଉଛି।
1: ବୈଠକରେ କଣ କହିବ
0: ବୈଠକ ବୋଲେ, ଆମେ ଦେଖ ଧାନ ଚାଷ ଏବେ କରିବା, ବୁଣାବୁଣି ତ କରିବା, ଅକ୍ଷରତେ ସିନା ଅନୁକୂଳ କରିଛ, ବୁଣାବୁଣି ହେଇଛି ନା କରିଛି, ବର୍ଷାକୁ ତ ଜଗିଛେ, ହେଲେ ତା ପୂର୍ବରୁ କେମିତି ଆମେ ଜମିକି ପ୍ରସ୍ତୁତି କରିବା, ଆଉ ସବୁ ବିହନ କେମିତି ବିଶୋଧନ କରିବା କଣ କରିବା ଆମେ ଜାଣିଲେ ତ କରିବା।
1: ଖାଲି କହିବେ
0: ଏ ଆମର ବାଲାଜୀ ଦଳାଇ ଆମର ଗିରିଆ ନାରାୟଣପୁରର ହିଞ୍ଜିଡ଼ି ପାଖରେ, ସିଏ ଗୋଟେ ଯୁବ ଚାଷୀ, ଶିକ୍ଷିତ ଚାଷୀ, ସମନ୍ୱିତ ଚାଷୀ, ମଧ୍ୟ ବିଭିନ୍ନ ପ୍ରକାର
1: କରିକି
0: ଜାଣିଲେଣି ପିଲାଟା।
1: ଶୁଣିବା
0: ଶୁଣିବା
2: ବାଲାଜୀ ବାବୁ ନମସ୍କାର।
3: ଆଜ୍ଞା ନମସ୍କାର ନମସ୍କାର।
2: ଆଉ ଏବେ କେମିତି ଚାଷବାସ ଚାଲିଛି, କେମିତି ଗାଁରେ ସମସ୍ତେ କେମିତି ଅଛନ୍ତି, ଘରେ ସମସ୍ତେ କେମିତି ଅଛନ୍ତି?
3: ଆଜ୍ଞା ସବୁ ଠିକ ଠାକ, ସମସ୍ତେ ଗାଁରେ ସବୁ ଠିକ ଠାକ,
2: ଭଲ ଅଛନ୍ତି। ଆଉ ଖରାଦିନେ ଏବେ କଣ ସ୍ୱାସ୍ଥ୍ୟର କେମିତି ଜାଗ୍ରତ ହଉଛନ୍ତି, ଆପଣ ଘର ଗୃହପାଳିତ ପଶୁମାନେ ଗାଈ ଗୋରୁ ମାନଙ୍କ ଅଛନ୍ତି, କେମିତି ଜାଗ୍ରତ ନଉଛନ୍ତି, ଚାଷବାସ କଣ ଚାଲିଛି?
3: ହଁ ଚାଷ ଗୃହପାଳିତ ପଶୁ କଥା ଠିକ କଥା କହିଲେ, ସେମାନେ ବର୍ଷା ଆରମ୍ଭ ହେଲାଣି, ତାପରେ ଭ୍ୟାକ୍ସିନ୍ ସବୁ ଆଜ୍ଞା।

0: ଯୋଉ ଆମର କଣ କରାହଉଛି,
1: ହୁଁ
0: ଯୋଉ ଯୋଉ ଆମର ସବୁଜ ସାର ହିସାବରେ ଯୋଉ ଗ୍ରୀନ ମାନୁରିଂ ଯୋଉଟା କହୁଛନ୍ତି,
1: ହୁଁ ହୁଁ ହୁଁ
0: ଧନିଚା ଛଣି ଆସୁଛି ଯୋଉଟା ଆଜ୍ଞା,
1: ହୁଁ ହୁଁ
0: ଧନିଚା ଏବେ ଯାହା ଆମର ଧାନ ବୁଣା ସମୟରେ
1: ହୁଁ ହୁଁ
0: ଧାନ ନର୍ସରୀ ଯୋଉଟା ଆମେ ପ୍ରିପେୟାର କରୁ ସେ ସମୟରେ ହିଁ
1: ହୁଁ ହୁଁ
0: ଆମର ଧନିଚା ହେକ୍ଟରକୁ 12 ହେକ୍ଟରକୁ 25 କେଜି ହିସାବରେ
1: ହୁଁ
0: ଛଣି ଆଜ୍ଞା ଚାଷ କରିଦେବୁ,
1: ହଁ ହଁ
0: ଯୋଉଟା କି ଆମେ ସାଧାରଣତଃ ଚାଷୀମାନେ ଦେଖିବେ ଯୋଉ ସମୟରେ ଧାନ ଚାଷ ସମୟରେ ପ୍ରାୟ ସାଧାରଣତଃ ୟୁରିଆର ଅଭାବି
1: ହଁ
0: ଦେଖା ଦିଏ, ବୁଝିଲେ ନା ନୁହଁ?
1: ହୁଁ
0: କିନ୍ତୁ ଆମେ ଯଦି ଧନିଚା ଚାଷ କରିବା,
1: ହୁଁ
0: ଆମେ ୟୁରିଆ ୟୁରିଆ ସାରଟାକୁ କିଛି ପରିମାଣ ଆମେ କମେଇ
1: ଏଭଏଡ
0: ଆମେ
1: କରିବା,
0: ହଁ, ଯେହେତୁ ଆମେ ପୁରା ସମ୍ପୂର୍ଣ୍ଣ ଭାବେ ୟୁରିଆ ଉପରେ ଡିପେଣ୍ଡ ରହିଯାଉଛନ୍ତି,
1: ରାସାୟନିକ ସାର ବା ଏତେ ପ୍ରୟୋଗ ଆବଶ୍ୟକତା ପଡିବ ନାହିଁ।
0: ହଁ ରାସାୟନିକ ସାର ମାନେ ୟୁରିଆକୁ ଆମେ ଆଉ ଏତେ ଦେବା ପାଇଁ ପଡ଼ିବନି, ଯେହେତୁ
1: ହଁ ହଁ
0: ମେନ୍ ସାରଟା ଆମେ ଧାନକୁ ସାଧାରଣତଃ ଚାଷୀମାନେ ୟୁରିଆକୁ

0: ଏବେ ଯାହା ଆମର ଧାନ ବୁଣା ସମୟରେ ଧାନ ମାନେ
1: ଅନ୍ୟ ଗତି ନାହିଁ କୁମ୍ଭ ଶୀତରଣ ବିନୁ ଅନ୍ୟ ଗତି
2: ପରିମାଣ କମି ପାରିବା, ଯୋଉଟା କି ଆମେ ଅନ୍ତତଃ ଗୋଟେ ଚେଷ୍ଟା କରିବା ଯେ ସବୁଜ ସାର ପ୍ରୟୋଗ କରି ଆମ ମାଟି ବଞ୍ଚେଇବା, ଆମ ପନିପରିବାକୁ ବଞ୍ଚେଇବା, ଆମ ଫସଲକୁ ବଞ୍ଚେଇବା, ଆମ ସ୍ୱାସ୍ଥ୍ୟକୁ ବଞ୍ଚେଇବା,
0: ନିଶ୍ଚୟ ନିଶ୍ଚୟ
2: କିନ୍ତୁ ଆମେ ପୁରାପୁରି ଭାବରେ ଛାଡି ପାରିବାନି ଯେ ରାସାୟନିକ ସାରର ପ୍ରସ୍ତୁତ ପ୍ରୟୋଗଟାକୁ
0: ନାଇଁ
2: ଛାଡି
0: ହେଇପାରିବ,
2: ପାରିବା
0: ହେଇପାରିବ କିନ୍ତୁ ଧୂଳିଟାକୁ ମାନେ ବେଶ କରି ଆମେ ପୁରାପୁରି ଆମେ ଛାଡି ପାରିବାନି। ହଁ ଆମେ ଯଦି କରିବା ତା ପାଇଁ ଆମେ ପୁରା ଅର୍ଗାନିକ କରିବା ପାଇଁ ଯଦି ଆମେ ଅର୍ଗାନିକ ୱେରେ କରିବା ହେଲେ ଆମର ଗାଈ ଗୋବର ଖତ ପ୍ରୟୋଗ କରିବା ପାଇଁ ପଡିବ, କିମ୍ବା ଯଦି ଆପଣ ଛଣି ଧନି ନ ହବ ଯୋଉ ଆଜୋଲା ଆମେ ଯୋଉ ଗାଈ ଗାଈ ଦେବା ପାଇଁ ଆଜୋଲା ବ୍ୟବହାର କରିଥାଉଛୁ ତାହେଲେ ଏକର ଏକର ପିଛା ଆମେ 10-15 କେଜି ଯଦି ପ୍ରଥମ ଚାଷ ପରେ ଯଦି ଆମେ ଛାଡି ଦେଇଥିବା 10-15 କେଜି ଆଜୋଲା ଆଜୋଲା ଶୁଣିଥିବା ଆଜୋଲା ନାନା ଯୋଉଟା ଆମେ ଗାଈକୁ ଖାଦ୍ୟ ଆକାର ଦେବା ପାଇଁ ଆମେ ବ୍ୟବହାର କରୁଛୁ ସେଟା ଆମେ ସେଇ ଗ୍ରୀନ ମାନୁଇଂ ପାଇଁ ମଧ୍ୟ ଆମେ ବ୍ୟବହାର କରିବା ଯୋଉଟା କି ଆମେ ପ୍ରଥମ ଚାଷରେ ପରେ ଯଦି ଆମେ ଏକରକୁ 10-15 କେଜି ଆମେ ବିଞ୍ଚି ଦେଇଥିବା ସେ ପୁରା ବିଲ ସାରା ପୁରା ସ୍ପ୍ରେଡ ହେଇଯିବ,
2: ଆଚ୍ଛା ଆଚ୍ଛା
0: ଗୋଟେ ଲେୟର ଗୋଟେ ହେଇଯିବ ବିଲ ସାରା ଗୋଟେ ମାନେ ନୀଳ ନୀଳ ନୀଳ ପୁରା ଗୋଟେ ଲେୟର ହେଇଯିବ ଯୋଉଟା କି ଆମେ ବନ୍ଧରେ ଦେଖିଥିବା ଛୋଟ ପୋଖରୀ ଗାଡ଼ିରେ ଆପଣ ଦେଖିଯାଉ ନୀଳ ନୀଳ ପରି ଇଏ ଗୋଟେ ଅଲଗା ଟାଇପର ଯାହାର ମାନେ ଯିଏ ଗ୍ରୋଥ ହେଇଯିବ ଗୋଟେ ମାଟି ମାନେ ପାଣି ଅଳ୍ପ ପାଣିରେ ସେଇଟା ଇଏ ନୁହଁ ଯେ ବନ୍ଧ ଗାଡ଼ିରେ ଇଏ ଗ୍ରୋଥ ହେଇପାରିବ, ଇଏ ଜଷ୍ଟ ଯୋଉ ମାଟିରେ 8 cm 12 cm ପାଣି ଦେଲେ ଅଧିକ ଇଏ ଗ୍ରୋଥ ହେଇପାରେ। ହଁ ଯୋଉଟା କି ପୁରା ବିଲରେ ପୁରା ଗ୍ରୋଥ ହେଇଯାଇଥିବ ତାପରେ ଆମେ ଦ୍ୱିତୀୟ ଚାଷ କଲେ ସେ ମାଟିରେ ମିଶିକି ଆଜ୍ଞା ସବୁଜ ଆମେ ପାଇପାରିବୁ।
2: ହେଲେ ଯଦି ଆପଣ ଏବେ ଯୋଉ ଏ ସବୁଜ ସାର ଯୋଉ ଆମେ କହିଲେ ଏବେ କେତେ ଦିନ ହେଲା ଆପଣ ଜମିରେ ଆରମ୍ଭ କଲେଣି ମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ଆଉ ଅନ୍ୟ ଚାଷୀ ଭାଇ ମାନେ ଆମର ଏବେ ଆରମ୍ଭ କଲେ ହବ କି?
0: ହଁ ଏଇଟା ତ ଧନିଚା ପାଇଁ ଗୋଟେ ଆଜ୍ଞା ପୁରା ଠିକ ସମୟ,
2: ଠିକ ସମୟ, ପ୍ରକୃଷ୍ଟ ସମୟ,
0: ଏଇଟା ପ୍ରକୃତ ସମୟ ଏଇ ସମୟରେ ଯଦି
2: ଏଇଟା ହେବାର କେତେ ଦିନ ପରେ ଆମେ ବୁଣାଟା ଆରମ୍ଭ କରିବା ନା ଆଉ ଗୋଟେ ବର୍ଷା ଅପେକ୍ଷା କରିବା?
0: ଏଇଟା ଏଇଟା ଏବେ ଯୋଉ ବୁଣା ମାନେ ଧାନ ଯୋଉ ସମୟରେ ଆମେ ନର୍ସରୀରେ ପକେଇବା ତଗରାରେ ଯୋଉ ସମୟରେ ଆମେ ତଗରାରେ ଆମେ ଧାନ ବୁଣିବା
2: ଆଗରୁ
0: ସେ ସମୟରେ ହିଁ ମେନ୍ ଫିଲ୍ଡରେ ଆମର ନର୍ସରୀ ପଡିଲା ଧାନ ତଳି ପଡିଲା

0: ହେଲେ ମୁଁ ଭଲ ମନ୍ଦ ତାର ଦେଖାଶୁଣା କରିବି, ଫେରେ ଗାଈକି ତାକୁ ସବୁ ଯାବତୀୟ ଜିନିଷ ଦରକାର ତାକୁ ଦେଉଛି, ଫେରେ ଖତ ଟିକେ ହେଉଛି, ଖତ ଟିକେ ହେଲେ ବିଲରେ ପଡୁଛି।
1: ଆପଣ କଣ ଚାକିରି କରିଥିଲେ?
0: ଟିଚର।
1: ଟିଚର ଥିଲେ? ଆଚ୍ଛା, ହେଲେ ଆପଣ ଯଦି ଅବସର ପ୍ରାପ୍ତ ହେଲେ ତାପରେ ଚାଷବାସରେ ମନ ଲଗେଇଲେ କହିବି ବୋଲି?
0: ଆଗରୁ ଚାଷବାସ କରେ,
1: ଚାକିରି ଖାଇକି ମଧ୍ୟ ଚାଷବାସ। ହେଲେ ଧାନ ଏବେ କଣ କିସମ ଲଗେଇବେ ବୋଲି ଭାବିଛନ୍ତି? ଆଗରୁ ବିଶୋଧନ କରିଛନ୍ତି କି ତଳି ବିହନକୁ କଣ କରିଛନ୍ତି?
0: ମୁଁ ଆଗ ସରୁ ଥିଲା କରେ, ମୁଁ ତ ଜମି କମ, ସେ ଜମି ଯେତିକି ମୋର ସତର ଅଠର ବର୍ଷ ହଉଛି ଧାନ, ସେତିକିବେଳେ ମୋର ଭାରି ହେଇଯାଉଛି। ମୁଁ ଆଉ କିଛି ଅନ୍ୟ ଧାନ କରୁନି, ମୁଁ କେବଳ ଖାଇବା ପାଇଁ ସରୁ ଧାନ କରେ।
1: ହେଲେ ଯୋଉ ଏବେ ତ ହଳ ଲଙ୍ଗଳ ଆଉ ନାହିଁ, ଆପଣ ଯୋଉ ଟ୍ରାକ୍ଟର ରେ ହିଁ ଜମି ଚାଷ? ହେଲେ ଭଡା ଆଣୁଛନ୍ତି ନା କଣ?
0: ଭଡା।
1: ହେଲେ ଏବେ ଯୋଉ ଦୁଇ ଥର ଚାଷ କରିଦେଇଛନ୍ତି, ତାପରେ ଆଉ ଥରେ ବୁଣା ବର୍ଷାଟା ଅପେକ୍ଷା କରି ବର୍ଷା ହେଲା ପରେ ବୁଣା ଆରମ୍ଭ କରିଦେବେ?
0: ବୁଣା ନାଇଁ, ତଳି ପଡିବ।
1: ତଳି ପଡିବ? ହଁ, ଆଚ୍ଛା, ହଁ, ତଳି ପଡିବ,
0: ତଳି ପଡିଲେ ରୁଆ ହବ,
1: ରୁଆ ହବ। ହଁ, ତାପରେ ତଳି ବର୍ଷା ହେଲେ ତଳି ପଡିବ, ତାପରେ ଆଉ କଣ? ତଳି ପଡିଲା ପରେ ମାନେ ଗଛ ବାହାରି ପଡିବ, ତାପରେ ଆପଣ କୋଉ ପ୍ରଣାଳୀରେ ରହୁଛନ୍ତି? ଅଭାବ ହେଇଯାଉଛି। ହଁ, ଆଜିକାଲି ମାନେ ସବୁ ବିଭିନ୍ନ ପ୍ରକାର ବ୍ୟବସାୟ ପଇସା ମିଳିଯାଉଛି ଲୋକଙ୍କୁ, ତ ଆଉ ଏତେ ମୂଲ୍ୟ ମିଳିବାଟା କଷ୍ଟକର ହେଇଯାଉଛି।
0: ଝାଡିଲା ପରେ ଝାଡିବା ସମୟ ଦରକାର, ସମୟ ଦରକାର ହେଲେ ମୂଲ୍ୟାଙ୍କର ମନ ଅନିଶ୍ଚିତ।
1: ଧାନ ଯଦି ଆମେ ସେମିତି ରୋଇଦେବ, ଘାସ ପରିଚାଳନା କିପରି କରୁଛନ୍ତି?
0: ଘାସ ବଛାଉଛି, ମୂଲିଆ
1: ସେଇଟା ପୁଣି ଆଉଥରେ ମୂଲିଆ ଦରକାର ପଡୁଥିବ ନା ଘାସ ସଫା କରିବା ପାଇଁ? ଆପଣ କିଛି ପିଡିଆ ପାଣି ମାନେ ୟୁଜ୍ କରୁ?

0: ପ୍ରକାର ବିହନ ନିଅନ୍ତି ନା ଗୋଟେ ପ୍ରକାର ବିହନ ପ୍ରତିବର୍ଷ ବ୍ୟବହାର କରନ୍ତି?
1: ନାଇଁ, ପ୍ରତିବର୍ଷ ନୂଆ ବିହନ
0: ଆଣନ୍ତି।
1: ନୂଆ ବିହନ କଲେ ଟିକେ ଆଦାୟ ଟିକେ ଭଲ ହଉଛି।
0: ନୂଆ କିସମର ଭଲ ଆଦାୟ ହଉଛି। ଆଉ କିଛି ସରକାରଙ୍କ କିଛି ଯୋଜନା ମାନେ ରହିଛି, ସେ ଯୋଜନା ଅନ୍ତର୍ଭୁକ୍ତ କିଛି ଅଛନ୍ତି କି ଆପଣ? ତ ଏବେ ଆଉ ଆପଣ କେବେ ବି ପନିପରିବା ଚାଷକୁ ମନ ଦେଇନାହାନ୍ତି?
1: ନାଇଁ, ମନ ନଥିଲେ ବି ଲୋକ ତ ମୂଲିଆ ଅଭାବ, ପାଣିର ଅଭାବ, ପାଣିର ସୁବିଧା ନାହିଁ, ଆଉ ଧାନ କଟା ପରେ ମୁଗ ପକେଇ ଦିଏ ଆଉ।
0: କିନ୍ତୁ ଆପଣଙ୍କ ଅଞ୍ଚଳରେ ବହୁତ ପନିପରିବା ଚାଷ ତ ହୁଏ, ମୁଁ ଚାଷୀ ମାନଙ୍କ ଶୁଣିଛି।
1: ହଁ ହଉଛି ହଉଛି,
0: ଗାଁରେ ଲୋକେ କରନ୍ତି ନା?
1: ହଁ,
0: ଧାନ ଚାଷ ବର୍ଷା ଅପେକ୍ଷା କରୁଛନ୍ତି, ହେଲେ ଧାନ ଲଗେଇବେ, ସେଥିରେ ସମୟ ଆପଣଙ୍କ ଯିବ, ଧାନର ପ୍ରସ୍ତୁତି କିପରି କରିବେ, ତଳ କିପରି ପକେଇବେ, ପୁଣି ରୋଇବେ, ଏସବୁ କାମ ଆରମ୍ଭ ହେଇଯିବ। ତ ନିଶ୍ଚୟ ବହୁତ ଭଲ, ଆମେ ଆଜି ଆଲୋଚନା କରି ବହୁତ ଭଲ ଲାଗିଲା। ଆମର କାର୍ଯ୍ୟକ୍ରମରେ ଆପଣ ସମୟ ଦେଲେ, ଆକାଶବାଣୀ ବ୍ରହ୍ମପୁର ତରଫରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା, ନମସ୍କାର।
2: ଶୁଣିଲ ନା ସେ ଆଜ୍ଞା କେମିତି କହିଲେ, ସବୁ ହେଲା ଯେ ତୁମେ ଲୋକ ଯାଉ କେମିତି ପାଉଛୁ ଲୋ ବୁଲିକି ଖୋଜିକି ଜାଗ୍ରତ କରି ଯା, ଏତେ ଖରା ତାତି ହଉଛି ନା, ତୋ ଦେହକୁ ଜାଗ୍ରତ କରି ଯାଉଥା।
3: ମୁଁ ଗଲେ ସଞ୍ଜବେଳକା ଟିକେ ଯାଉଛି,
2: ସବୁଆଡେ କହୁଛି ନା କାମ ନଥିଲେ ବାହାରକୁ ଯିବନି, ପାଣି ବୋତଲ ନବ, ଦୋକାନ ନବ, ସେମିତି ନେଇକି ଜାଗ୍ରତ
3: ସକାଳୁ ଗଲେ
2: ଟିକେ ଖାଉଥୁ, ତରଭୁଜ ଖାଉଥୁ।
3: ଖାଉଛି ଖାଉଛି, ହଁ ନାନୀ ଖାଉଛି, ଯେ ଆମେ କଥା ହଉ କେତେବେଳେ ଭାଇନା ଜଗିଥିବେ ଖାଇନଥିବେ।
2: ପଳେଇଲେଣି ବା, ମୁଁ କଥା ହଉଥିଲି ବହି ପଳେଇ
3: ଭାଇନା। ଚାଲ।

0: ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମ ଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ये क्या लिफ्ट बीच में क्यों रोक दी?
2: तुम्हारा साथ ज्यादा ज्यादा बहुत ज्यादा देर रहने के लिए।
1: ओह माय गॉड, मेरी हिंदी कविता की क्लास है।
2: हिंदी कविता ना?
1: हाँ।
2: वो मैं तुमको टीच करता हूँ।
1: तुम और हिंदी कविता?
2: तुम समझते मैं हिंदी कविता नहीं जानता? मेरे जीवन साथी प्यार किए जा, जवानी दीवानी खूबसूरत जिद्दी पड़ोसन सत्यम शिवम सुंदरम बिनहर।

0: ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଏକଦୁଜେ କିଲ୍ଲୀର କେତୋଟି ଗୀତ ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ବାଜିର କେତୋଟି ଗୀତ।
1: One, two, three, four.

ଏଥର ଯାଏଁ ଶୁଣୁଥିଲେ ଓଡ଼ିଆ କଥାଚିତ୍ର ବାଳୁଙ୍ଗା ଟୋକାର କେତୋଟି ଗୀତ ଆକାଶବାଣୀ ବ୍ରହ୍ମପୁର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖିକି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରେ ଶୁଣିବେ ହିନ୍ଦୀ ଓ ଇଂରାଜୀରେ ସମାଚାର ଶୁଣିପାରିବେ କିଛି ସମୟ ମଧ୍ୟରେ।